ଆକାଶବାଣୀ ବାରିପଦା। ଆଜି ଶୁକ୍ରବାର 1948 କପ୍ତ ଶ୍ରାବଣ 23 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 14 ତାରିଖ। ଆମର ଶ୍ରୋତାବନ୍ଧୁମାନଙ୍କୁ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ସ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58।

ଅନ୍ୟକୁ ବଡ଼ ବଡ଼ କଥା କହି ଉପଦେଶ ଦେଉଥିବା ଲୋକ ବହୁତ ଅଛନ୍ତି, ମାତ୍ର ଉପଦେଶ ଅନୁସାରେ ନିଜକୁ ପରିଚାଳିତ କରିପାରିଲେ ଏ ସଂସାର ପାଲଟିଯିବ ସରସ, ସୁନ୍ଦର ଓ ମଧୁମୟ, ମର୍ତ୍ତରେ ମଧ୍ୟ ସ୍ୱର୍ଗୀୟ ଆନନ୍ଦ ଉପଲବ୍ଧି କରିହେବ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଟିକେ ପରେ

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଭିକାରୀ ଚରଣ ବଳ ଶିଳ୍ପୀଙ୍କ କଣ୍ଠରେ ପ୍ରଫୁଲ୍ଲକରଙ୍କ ରଚନା।

ଏହି ଭକ୍ତିଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଯିଏ ପବିତ୍ର କାଷାୟ ବସ୍ତ୍ର ପରିଧାନ କରନ୍ତି ଅଥଚ ନିଜର ଅପବିତ୍ରତା ତଥାପି ପରିହାର କରିନଥାନ୍ତି ସେ ଅସଂଯମୀ ଅସତ୍ୟାଶ୍ରୟୀ। ସେ ବ୍ୟକ୍ତି ପବିତ୍ର ଗୈରିକ ବସନର ଅନୁପଯୁକ୍ତ। ଏହା ଥିଲା ଗୌତମ ବୁଦ୍ଧଙ୍କର ଯମକ ବଗ୍ଗର ନବମ ଭାଷ୍ୟ। କାଷାୟ ବସ୍ତ୍ରର ସରଳ ଅର୍ଥ ବୌଦ୍ଧ ସନ୍ନ୍ୟାସୀମାନଙ୍କର ପରିଚ୍ଛଦ, କିନ୍ତୁ ଧର୍ମପଦ ଯଥାର୍ଥରେ ଏପରି ଅର୍ଥରେ ଏହାକୁ ଗ୍ରହଣ କରୁନାହାନ୍ତି। କାରଣ କାଷାୟ ବସ୍ତ୍ର ପରିଧାନ କରୁଥିବା ଲୋକଙ୍କର ତ ଅଭାବ ନାହିଁ, ଏବଂ ସେମାନେ ନିଜର ମଳିନତାରୁ ମଧ୍ୟ ଶୁଦ୍ଧ ହୋଇନଥାନ୍ତି। କାଷାୟ ବସ୍ତ୍ର ଆଧ୍ୟାତ୍ମିକ ଜୀବନ ପ୍ରତି ସମର୍ପିତ ଜୀବନର ପ୍ରତୀକ ରୂପେ ଧରାଯାଏ। ଅର୍ଥାତ୍ ଯିଏ ଅନ୍ୟ ସବୁ ବାହ୍ୟ ବିଷୟ ଆସକ୍ତି ତ୍ୟାଗ କରି କେବଳ ଆଧ୍ୟାତ୍ମିକ ଜୀବନରେ ଐକାନ୍ତିକ ଅଭିନିବେଶ ରଖିଥାନ୍ତି। ବୌଦ୍ଧ ମତରେ ଅଶୁଦ୍ଧି ଅର୍ଥ ପ୍ରଧାନତଃ ଅହଙ୍କାର ଓ ଅବିଦ୍ୟା। ଅବିଦ୍ୟାର ଅର୍ଥ ବହିର୍ଜଗତ ବିଷୟରେ ଅଜ୍ଞାନତା ନୁହେଁ, ପ୍ରାକୃତିକ ନିୟମାବଳୀର ଅଜ୍ଞାନତା ନୁହେଁ, ଶିକ୍ଷାୟତନରେ ଶିକ୍ଷା କରୁଥିବା ବିଷୟର ଅଜ୍ଞାନତା ମଧ୍ୟ ନୁହେଁ। ଏହା ହେଲା ଜଗତରେ ବସ୍ତୁମାନଙ୍କ ଭିତରେ ବିରାଜିତ ଗଭୀର ସତ୍ୟ, ସ୍ୱଧର୍ମ, ଧର୍ମ ବିଷୟରେ ଅଜ୍ଞାନତା। ଅର୍ଥାତ୍ ସାରା ସଂସାର ଯାହା ଉପରକୁ ଯେପରି ଦିଶେ ତା କେବଳ ସେପରି ନୁହେଁ, ତା ମଧ୍ୟରେ ପ୍ରଚ୍ଛନ୍ନ ରହିଛି ଏକ ଗଭୀର ସତ୍ୟ। ଅନ୍ୟ ଏକ ଅର୍ଥ ତାହା ହେଲା ସେ ବସ୍ତୁର ସ୍ୱଧର୍ମ, ତାହାକୁ ଜାଣିବା ହିଁ ବିଦ୍ୟା, ନ ଜାଣିବା ହିଁ ଅବିଦ୍ୟା। ଅବିଦ୍ୟାର ଅର୍ଥ ସଂସାର ସକଳ ବସ୍ତୁ ଅନ୍ତରାଳରେ ରହିଥିବା ସତ୍ୟ ଦେଖିପାରୁନଥିବାର ଭ୍ରାନ୍ତି। କିନ୍ତୁ ତାଠାରୁ ମଧ୍ୟ ଆହୁରି ଗଭୀର ସୂକ୍ଷ୍ମ ଅବସ୍ଥାରେ ଯେଉଁ ଚିନ୍ମୟ ସତ୍ତା ରହିଛନ୍ତି ଏବଂ ଜାଗତିକ କାର୍ଯ୍ୟକାରିଣୀ ଶକ୍ତି ରହିଛି ସଂସାର ପଛପଟେ, ତାହା କେବଳ ଏକାଗ୍ରତା ଓ ଧ୍ୟାନ ମଧ୍ୟରେ ଜାଣିହୁଏ, ଯାହା ଜାଣିଥିଲେ ଋଷି ସମ୍ପ୍ରଦାୟ। ଆମ ଜୀବନରେ ମଧ୍ୟ ଆମେ ସାଧାରଣ ଘଟଣାବଳୀ ଯାହା କିଛି ସୁଖ ଦୁଃଖ ଜୟ ପରାଜୟ ଅଶ୍ରୁ ହସ ଘଟଣା ଦୁର୍ଘଟଣା ମଧ୍ୟରେ ପ୍ରଚ୍ଛନ୍ନ ଥିବା ଆମର ହିତ ବା ଅହିତ ଆମେ ଦେଖିପାରୁନାହିଁ। ସୃଷ୍ଟିର କ୍ରିୟାତ୍ମିକ ଶକ୍ତି ପ୍ରତି ମଣିଷର ଜୀବନ ଭାଗ୍ୟ କିଭଳି ତିଳ ତିଳ କରି ଗଡ଼ି ଚାଲିଥାଏ, ଆମ ଅନ୍ତରାତ୍ମା ଆବଶ୍ୟକ ଅଗ୍ରଗତି ପାଇଁ ସେ ରହସ୍ୟ ବୁଝିପାରିବାର ବିଦ୍ୟା କୌଣସି ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ନାହିଁ। କିନ୍ତୁ ସେହି ଭ୍ରାନ୍ତିର ଅବସାନରେ ଜୀବନର ସକଳ ସମସ୍ୟାର ସମାଧାନ ହୁଏ। ଧର୍ମପଦ ଯେଉଁ ବିଷୟକୁ ତୀବ୍ର ସମାଲୋଚନା କରିଛନ୍ତି ତାହା ହେଲା କପଟତା, ଅର୍ଥାତ୍ ଆଧ୍ୟାତ୍ମିକ ଜୀବନର ଛଳନା କରିବା ଏବଂ ତାହା ଯାପନ ନ କରିବା, ସତ୍ୟର ଅନୁସନ୍ଧାନର ଛଳନା କରିବା ଏବଂ ତାହା ନ କରିବା, କେବଳ ଉପରଠାଉରିଆ ଭାବେ ଆଧ୍ୟାତ୍ମିକ ଜୀବନରେ ଆତ୍ମନିବେଦନ ପ୍ରକାଶ କରି ଯେପରିକି କାଷାୟ ବସ୍ତ୍ର ପରିଧାନ କରିବା ବା ଧର୍ମ ଜପମାଳା ତିଳକ ନାମାବଳୀ ନାନା ବାହ୍ୟ ଚିହ୍ନ ସବୁ, କିନ୍ତୁ ଅନ୍ତର ଭିତରେ କେବଳ ନିଜ ବିଷୟ ସ୍ୱାର୍ଥ ଚିନ୍ତା ଅଭିଳାଷ ପୂରଣ ଏ ଦିଗରେ ବ୍ୟସ୍ତ ରହିବା, ଏହାକୁ କହିଛନ୍ତି କପଟତା। ଧର୍ମପଦ ଆତ୍ମସଂଯମ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଅନ୍ତି, କାରଣ ବୌଦ୍ଧମାନଙ୍କ ଶିକ୍ଷାରେ ସକଳ ବିଷୟରେ ଅମିତାଚାର ହିଁ ମନ୍ଦ। ବୁଦ୍ଧ ସର୍ବଦା ମଧ୍ୟପଥକୁ ଗୁରୁତ୍ୱ ଦେଇ

0: ହେଉଛନ୍ତି। ଜୀବନର କୌଣସି ଚଳଣିରେ ଆହାର ନିଦ୍ରାଠାରୁ ଆରମ୍ଭ କରି ସର୍ବସ୍ତରରେ ଆତିଶଯ୍ୟ ବା ଅତିରଞ୍ଜନକୁ ପରିହାର କରିବାକୁ କୁହନ୍ତି। ସବୁକିଛି ଯଥୋଚିତ ମାତ୍ରା ପରିମିତି ସମତା ସଂଯମ ଓ ସାମ୍ୟଭାବର ନିଦର୍ଶନ। ତାଙ୍କ ଦୃଷ୍ଟିରେ ପବିତ୍ରତାର ଅର୍ଥ ଅବିଦ୍ୟାର ଅଭାବ। ଯେତେବେଳେ ଜଣେ ଆନ୍ତରିକ ଭାବରେ ସତ୍ୟକୁ ଜାଣିବାକୁ ଚାହିଁବ ସେ ନିଶ୍ଚୟ ତାହା ଜାଣିପାରିବ, କାରଣ ବ୍ୟକ୍ତି ମଧ୍ୟରେ ଏପରି କିଛି ଅଛି ଯାହା ସଦା ବିଦ୍ୟମାନ, ଯାହା ତୁମକୁ ମିଥ୍ୟା ଦେଖାଇଦିଏ, ସତ୍ୟକୁ ସ୍ୱୀକାର କରିବାକୁ ସାହାଯ୍ୟ କରେ। କିନ୍ତୁ ତୁମେ ଯଦି ମନୋଯୋଗ ସହକାରେ ପର୍ଯ୍ୟବେକ୍ଷଣ କର, ତୁମେ ଜାଣିପାରିବ ଯେ ଯେହେତୁ ତୁମେ ମିଥ୍ୟାକୁ ପସନ୍ଦ କର, ସେହି ହେତୁ ତୁମେ ସତ୍ୟକୁ ଜାଣିପାର ନାହିଁ। ଆନ୍ତରିକତା ଥିଲେ ତୁମେ ଜାଣିପାରିବ ଯେ ସହାୟତା, ପରିଚାଳନା ଏବଂ କୃପା ସର୍ବଦା ରହିଛି ତୁମ ପାଇଁ, ତୁମ ପ୍ରଶ୍ନର ସମାଧାନ ପାଇଁ। ତୁମେ ଅଧିକ ସମୟ ଭ୍ରମରେ ପଡ଼ିବ ନାହିଁ। ସତ୍ତାର କୌଣସି ଅଂଶରେ ଏପରି କିଛି ଅଛି ଯାହା ଆତ୍ମପ୍ରବଞ୍ଚନାକୁ ପସନ୍ଦ କରେ, ନଚେତ୍ ଆମକୁ ପଥ ଦେଖାଇବା ପାଇଁ ଆଲୋକ ତ ଆମ ଭିତରେ ସର୍ବଦା ପ୍ରସ୍ତୁତ, କିନ୍ତୁ ତାକୁ ନ ଦେଖି ଯଦି ଆମେ ଆଖି ପୂଜିଦେବା ତାହା ହିଁ କପଟାଚାରିତ ଏବଂ ଅନାନ୍ତରିକତା। ଆମକୁ ସେହି ଭ୍ରାନ୍ତିରୁ ମୁକ୍ତ ରହିବାକୁ ହିଁ ପଡ଼ିବ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ମାଳବିକା ରାୟ। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 126ତମ ଭାଗ।

ସ୍ୱୟମ୍ଭୁବ ମନୁ ପ୍ରିୟବ୍ରତଙ୍କୁ ସମଗ୍ର ଭୂମଣ୍ଡଳର ଭାର ଅର୍ପଣ କରି ନିଜେ ଭୋଗାଶକ୍ତିରୁ ନିବୃତ୍ତ ହେଲେ। ପ୍ରିୟବ୍ରତଙ୍କର ଥିଲେ ଦୁଇଟି ପତ୍ନୀ। ପ୍ରଥମ ପତ୍ନୀ ବିଶ୍ୱକର୍ମାଙ୍କ କନ୍ୟା ବହିର୍ଷ୍ମତୀଙ୍କ ଗର୍ଭରୁ ତାଙ୍କର 10ଟି ପୁତ୍ର ଜାତ ହୋଇଛନ୍ତି। ତନ୍ମଧ୍ୟରୁ 3 ପୁତ୍ର ନିବୃତ୍ତିପରାୟଣ ହୋଇଯିବା ପରେ ସେ ଭୂମଣ୍ଡଳକୁ ଜମ୍ବୁ, ଶାକ, ଶାଳମଳୀ, ପ୍ଲକ୍ଷ, କୁଶ, ପୁଷ୍କର ଓ କ୍ରଞ୍ଚ ଆଦି ସପ୍ତଦ୍ୱୀପରେ ବିଭକ୍ତ କରି ଆଗ୍ନିଥ୍ର ଓ ଇଦ୍ମଜିହ୍ୱା ଆଦି ଅବଶିଷ୍ଟ 7 ପୁତ୍ରଙ୍କ ମଧ୍ୟରେ ବାଣ୍ଟି ଦେଇ ପୁନରାୟ ସ୍ୱନିନ୍ଦା କରି ବୈରାଗ୍ୟ ଅବଲମ୍ବନ କଲେ। ଆଗ୍ନିଥ୍ର ହୁଅନ୍ତି ଜମ୍ବୁଦ୍ୱୀପର ରାଜା।

ନ ଶୁଣି ନୃପ କୁମର ଶିରୋମଣି ସମାଧି ଯୁଗରୁ ତାହାର ନୟନ କମଳ ଯୁଗଳ ଇସିତେ ବିକଶିତ କଲା ମନ୍ଦ ମଧୁରେ ସେ ଚାହିଁଲା ତା ଦେଖି ନୃପତି ନନ୍ଦନ ହୋଇଲା ଅନଙ୍ଗେ ଅଧୀନ ଜଡ଼ ପରାୟ ସେ ହୋଇଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ଦେଶ ଆସନ୍ତାକାଲି 80ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହା ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଉଭୟ ହିନ୍ଦୀ ଓ ଇଂରାଜୀରେ ଏହାର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ବୋଧନ ପରେ ଦୂରଦର୍ଶନରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଆକାଶବାଣୀରେ ରାତି 9:30 ସମୟରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ସ୍ୱାଧୀନତା ଦିବସ ଉପଲକ୍ଷେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଭୁବନେଶ୍ୱରରେ ଆସନ୍ତାକାଲି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉଦ୍ବୋଧନ ଦେବେ। ସେହିଭଳି କଟକ ବାରବାଟୀ ଷ୍ଟାଡିୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝି 2030 ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇଦେବା ନେଇ ଗୁରୁତ୍ୱାରୋପ କରିଛନ୍ତି। ବୈଠକରୁ ଜଣାପଡ଼ିଛି ବର୍ତ୍ତମାନ ରାଜ୍ୟରେ 210 ଗ୍ରିଡ୍ ଷ୍ଟେସନ କାର୍ଯ୍ୟକ୍ଷମ ରହିଛି। ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସୁନିଶ୍ଚିତ କରିବା ପାଇଁ 765 କେଭି ଗ୍ରିଡ୍ର ଏକ ରିଙ୍ଗ୍ ସିଷ୍ଟମ ସ୍ଥାପନ କରାଯାଉଛି। 2030-31 ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟରେ 16,000 କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ଅଞ୍ଚଳର ଅନ୍ତତଃ ଗୋଟିଏ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସ୍ଥାନୀୟ ଲୋକଙ୍କ ଦକ୍ଷତା ଓ ସମ୍ଭାବନା ଚିହ୍ନଟ କରିବା ସହ ଆବଶ୍ୟକତା ଭିତ୍ତିକ ପ୍ରଶିକ୍ଷଣ ଓ ଔଦ୍ୟୋଗିକ ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଦେଇଛନ୍ତି। ଜଟଣୀସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୁବନେଶ୍ୱର ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନ ପରିସରରେ ନୂତନ ବିପର୍ଯ୍ୟୟ ପରିଚାଳନା ତାଲିମ ଛାତ୍ରାବାସ ସୁରକ୍ଷାକୁ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଛନ୍ତି। ଏହାସହ ଦୁଇଟି ତାଲିମ ଛାତ୍ରାବାସ ସଜାଗ ଓ ସଂକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜ୍ୟରେ ସାଇବର ଅପରାଧର ମୁକାବିଲା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲାଗି ଆଜି ମଧ୍ୟାହ୍ନରେ ଓଡ଼ିଶା ପୋଲିସର କ୍ରାଇମ୍ବ୍ରାଞ୍ଚ ସାଇବର କ୍ରାଇମ୍ ୟୁନିଟ୍ ପକ୍ଷରୁ ବିଦ୍ୟାଳୟ ସ୍ତରରେ ଆଭାସୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏ ସମ୍ପର୍କରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି। ଭୁବନେଶ୍ୱର ରେସା ଭବନଠାରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ପ୍ରତ୍ୟେକ ବୟନ ଆମ ଭୂମି ଆମ ଲୋକ ଓ ଆମ କାଳଜୟୀ ପରମ୍ପରାର କାହାଣୀ ବହନ କରେ। ସରକାରଙ୍କ ବହୁମୁଖୀ ଓ ଅନ୍ତର୍ଭୁକ୍ତି ସମ୍ପନ୍ନ ଆଭିମୁଖ୍ୟ ମାଧ୍ୟମରେ ବୁଣାକାରଙ୍କ କଲ୍ୟାଣ ଓ ସଶକ୍ତିକରଣ ସୁନିଶ୍ଚିତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ନୟାଗଡ଼ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ 3,000 ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ବିଏସ୍ଏଫ୍ 125 ବାଟାଲିୟନ୍ ପକ୍ଷରୁ କମାଣ୍ଡୋ ନିର୍ମଳ କୁମାର ଦାସଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ 30 ଯବାନଙ୍କ ସମେତ ସ୍ଥାନୀୟ ଯୁବକମାନେ ଅଂଶଗ୍ରହଣ କରିଥିଲେ। 1947 ଅଗଷ୍ଟ ମାସ 14 ତାରିଖ ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା। ଏହି ଦିନକୁ ମନେ ପକାଇ ଦେଶ ଆଜି ବିଭାଜନ ବିଭୀଷିକା ସ୍କୃତି ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକ୍ରମେ 2021 ପ୍ରତିବର୍ଷ ଅଗଷ୍ଟ 14 ତାରିଖରେ ଏହି ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ।

0: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବା ସହ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହୋଇ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ବାଲେଶ୍ୱର ଜିଲ୍ଲାର ଭୋଗରାଇଠାରେ ସର୍ବାଧିକ 236 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ଶାଳନ୍ଦୀ, ଜମ୍ଭୀରା ଆଦି ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଭଦ୍ରକ ଜିଲ୍ଲା ଆଖୁଆପଦା ନିକଟରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେହିପରି ଶାଳନ୍ଦୀ ନଦୀର ରାଜଘାଟଠାରେ ଜଳସ୍ତର ବୃଦ୍ଧି ପାଉଛି। ସରକାର ବନ୍ୟା ସ୍ଥିତି ପ୍ରତି ସଜାଗ ରହିବା ସହ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ବ୍ୟକ୍ତିଗତ ପରିଚ୍ଛନ୍ନତା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର କ୍ରିଷ୍ଣାକର।
2: ସଫା ସୁତୁରା ରହିବାକୁ ଆମେ ପ୍ରାୟତଃ ପରିଷ୍କାର ପରିଚ୍ଛନ୍ନତା ବୋଲି ବୁଝିଥାଉ। ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଲୋକ ନିଜେ ନିଜ ଶରୀରକୁ ସଫା ରଖିବା ସହିତ ଲୁଗାପଟା ମଧ୍ୟ ସଫା ପିନ୍ଧିବା ଆବଶ୍ୟକ। ଏଥିସହିତ ପ୍ରତ୍ୟେକ ବ୍ୟକ୍ତି ନିଜେ ରହୁଥିବା ଘରଦ୍ୱାର ଏବଂ ଘର ବାହାରର ପରିବେଶ ଯେପରି ପରିଷ୍କାର ରୁହେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଆସନ୍ତୁ ଏଥର ଜାଣିବା ନିଜେ ବ୍ୟକ୍ତିଗତ ଭାବେ ପରିଷ୍କାର ପରିଚ୍ଛନ୍ନ ରହିବାକୁ କ'ଣ ସବୁ କରିବା। ନିଦରୁ ଉଠି ଭଲ ଭାବେ ଦାନ୍ତ ଘଷି ମୁହଁ, ପାଟି, ଆଖି ପରିଷ୍କାର ପାଣିରେ ଧୋଇବା ଉଚିତ। ଆମ ଦେଶ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ହୋଇଥିବାରୁ ସମସ୍ତେ ପ୍ରତିଦିନ ପରିଷ୍କାର ପରିଚ୍ଛନ୍ନ ରହିବା ଆବଶ୍ୟକ। ସଫା ପାଣିରେ ସବୁଦିନ ଗାଧୋଇବା ଉଚିତ। ଅପରିଷ୍କାର ପାଣିରେ ଗାଧୋଇଲେ ଯାଦୁ, କୁଣ୍ଡିଆ ଆଦି ବିଭିନ୍ନ ପ୍ରକାରର ଚର୍ମରୋଗ ହୋଇଥାଏ। ମୁଣ୍ଡର ଚୁଟି, ବିଶେଷତଃ ଝିଅ ପିଲା ଓ ସ୍ତ୍ରୀ ଲୋକଙ୍କର କ୍ଷେତ୍ରରେ ଡେଲି ଧୋଇବା ସମ୍ଭବ ନହେଲେ ମଧ୍ୟ ସପ୍ତାହରେ ଅନ୍ତତଃ ପକ୍ଷେ ଥରେ କିମ୍ବା ଦୁଇଥର ସାବୁନ କିମ୍ବା ଶ୍ୟାମ୍ପୁ ଲଗାଇ ଭଲ ଭାବେ ଧୋଇ ପରିଷ୍କାର ରଖିବା ଉଚିତ। ଚୁଟିରେ ଉକୁଣି ହୋଇଥିଲେ ଡାକ୍ତରଙ୍କର ପରାମର୍ଶ ଅନୁସାରେ ଉକୁଣି ମରା ଔଷଧ ବ୍ୟବହାର କରନ୍ତୁ। ପରିବାରର ଏକାଧିକ ବ୍ୟକ୍ତିଙ୍କର ଚୁଟିରେ ଉକୁଣି ହୋଇଥିଲେ ସମସ୍ତେ ଏକାଠି ଗୋଟିଏ ଦିନରେ ଔଷଧ ବ୍ୟବହାର କଲେ ଉକୁଣିଠାରୁ ମୁକ୍ତି ମିଳିବାର ସମ୍ଭାବନା ଅଧିକ। ନଖ ନିୟମିତ କାଟିବା ଉଚିତ। ନଖ ବଢ଼ିଗଲେ ସେଥିରେ ମଇଳା ଲାଗି ରୁହେ। ସେହି ମଇଳାରେ ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁ ଥାଆନ୍ତି। ଏହା ଖାଦ୍ୟ ସହିତ ପେଟ ଭିତରକୁ ଯାଇଥାଏ। ଛୋଟ ପିଲାଙ୍କର ନଖ ମା'ମାନେ ନିୟମିତ 7 ଦିନ ବ୍ୟବଧାନରେ କାଟିବା ସହିତ ପିଲାଟି ଯେପରି ପାଟିରେ ବାରମ୍ବାର ଆଙ୍ଗୁଠି ନ ପୁରାଏ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଏବେ ଡାକ୍ତରମାନେ ସମସ୍ତେ ସାବୁନ ଲଗାଇ ହାତ ଧୋଇବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହା ମଧ୍ୟ ବିଜ୍ଞାନସମ୍ମତ। ଏପରି କଲେ ଝାଡ଼ା, ବାନ୍ତି, ଜଣ୍ଡିସ୍ ବା କାମଳ ରୋଗ, ଡିସେଣ୍ଟ୍ରି ବା ଆମାଶୟ ଓ ରକ୍ତ ଆମାଶୟ, ଟାଇଫଏଡ୍ ଏହିସବୁ ରୋଗ ସଂକ୍ରମଣରୁ ନିଜକୁ ରକ୍ଷା କରାଯାଇପାରିବ। ଶୌଚ ହେଲା ପରେ ସମସ୍ତେ ହାତ ଭଲ ଭାବରେ ସାବୁନରେ ଧୋଇବା ଉଚିତ। ସେହିପରି ପ୍ରତ୍ୟେକ ଥର ଖାଦ୍ୟ ଖାଇବା ପୂର୍ବରୁ ହାତ ଭଲ ଭାବରେ ଧୁଅନ୍ତୁ। ରୋଷେଇରେ ନିଯୁକ୍ତ ଥିବା ପ୍ରତ୍ୟେକ ବ୍ୟକ୍ତି ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ହାତ ସାବୁନରେ ଧୋଇବା ଆବଶ୍ୟକ। ଖାଦ୍ୟ ପରିବେଷଣ କରୁଥିବା ବ୍ୟକ୍ତି ମଧ୍ୟ ପରିବେଷଣ ପୂର୍ବରୁ ହାତ ଭଲ ଭାବେ ଧୋଇବା ଉଚିତ। ମନେ ରଖନ୍ତୁ, ମା କିମ୍ବା ଯେକୌଣସି ବ୍ୟକ୍ତି ପିଲାକୁ ଖୁଆଉଥିଲେ ପ୍ରତ୍ୟେକ ଥର ଖୁଆଇବା ପୂର୍ବରୁ ହାତ ଭଲ ଭାବରେ ସାବୁନରେ ଧୋଇବେ ଏବଂ ଏକ ସଫା ପାତ୍ରରେ ତଟକା ରନ୍ଧା ହୋଇଥିବା ଖାଦ୍ୟ ପିଲାକୁ ଖୁଆଇବେ। ଏପରି କଲେ ପିଲାଟି ଝାଡ଼ା, ବାନ୍ତି ଓ ଆମାଶୟ ଆଦି ରୋଗ ଭୋଗିବା ସମ୍ଭାବନା କମ୍। ପ୍ରତିଥର ଖାଇଲା ପରେ ସମସ୍ତେ ପାଟିକୁ ଭଲ ଭାବେ କୁଳୁକୁଚା କରି ଧୁଅନ୍ତୁ, ଯେପରିକି ଦାନ୍ତରେ କୌଣସି ଖାଦ୍ୟ ପଦାର୍ଥ ଲାଗି ନ ରହେ। ନାକରେ ବାରମ୍ବାର ଆଙ୍ଗୁଠି ପୁରାଇ ମଇଳା କାଢ଼ିବା ଏକ ପ୍ରକାର ବଦଭ୍ୟାସ। ଏପରି ନକରି ଗାଧୋଇବା ବେଳେ ନାକ ସଫା କରନ୍ତୁ। ମୁଣ୍ଡ ଧୋଇ ଗାଧୋଇଲା ବେଳେ କାନରେ ବେଳେବେଳେ ପାଣି ପଶିଯାଏ, ତାହାକୁ ସଫା ନରମ କପଡ଼ାରେ କାନ ଭିତରେ ପୋଛି ଦିଅନ୍ତୁ। କାଠି କିମ୍ବା ତାର ଇତ୍ୟାଦି କାନରେ ପୁରାନ୍ତୁ ନାହିଁ। ପଦାରେ ଝାଡ଼ା ନଯାଇ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ପାଇଖାନା ବ୍ୟବହାର କରିବା ଉଚିତ। ଝିଅ ପିଲା ଓ ସ୍ତ୍ରୀ ଲୋକମାନେ ମାସିକ ଋତୁସ୍ରାବ ସମୟରେ ପ୍ରତିଦିନ ସଫା ପାଣିରେ ଗାଧୋଇବା ଉଚିତ ଏବଂ ସାନିଟାରୀ ନାପକିନ୍ ବା ଘରେ ଥିବା ସଫା ନରମ କପଡ଼ା ବ୍ୟବହାର କରିବା ନିହାତି ଆବଶ୍ୟକ। ଏପରି କରିବା ଦ୍ୱାରା ଜନନେନ୍ଦ୍ରିୟ ବା ରିପ୍ରୋଡକ୍ଟିଭ୍ ଟ୍ରାକ୍ଟର ଇନ୍ଫେକ୍ସନକୁ ନିଜକୁ ରକ୍ଷା କରିପାରିବେ। ନିଜକୁ ସୁସ୍ଥ ରଖିବାର ଚାବିକାଠି ଆପଣଙ୍କ ହାତରେ।

0: ତେଣୁ ଦୈନନ୍ଦିନ ଜୀବନରେ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବ୍ୟକ୍ତିଗତ ପରିଚ୍ଛନ୍ନତା ଏ ସମ୍ପର୍କରେ କହିଲେ ଡାକ୍ତର କ୍ରିଷ୍ଣାକର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 982 kHz ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଭାରତ ଲାଇବେରିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଦ୍ୱିପାକ୍ଷିକ ଆଲୋଚନା। ଉତ୍ତରାଖଣ୍ଡର ଚାମୋଲିରେ ଭୂସ୍ଖଳନ ଯୋଗୁଁ 6 ଜଣଙ୍କ ମୃତ୍ୟୁ, 14 ଗୁରୁତର। ଏବଂ ଦେଶ ବିଭାଜନର ଯନ୍ତ୍ରଣାକୁ ମନେ ପକାଇ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ। 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ରାଷ୍ଟ୍ରପତିଙ୍କର ଏହି ଉଦ୍ବୋଧନ ଆକାଶବାଣୀର ସମସ୍ତ ଜାତୀୟ ନେଟୱାର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରଥମେ ହିନ୍ଦୀ ଓ ପରେ ଇଂରାଜୀ ଭାଷାରେ ଉପଲବ୍ଧ ହେବ। ଦୂରଦର୍ଶନର ଆଞ୍ଚଳିକ ଚ୍ୟାନେଲଗୁଡ଼ିକରେ ରାଷ୍ଟ୍ରପତିଙ୍କ ଉଦ୍ବୋଧନର ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସାରଣ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ମଧ୍ୟ ପ୍ରସାରଣ କରାଯିବ। ଆକାଶବାଣୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆଜି ରାତି 9:30 ପ୍ରଚାର କରାଯିବ। 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆସନ୍ତାକାଲି ଦିଲ୍ଲୀ ମେଟ୍ରୋର ସମସ୍ତ ଷ୍ଟେସନରୁ 4:30 ମେଟ୍ରୋ ସେବା ମିଳିପାରିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱାଧୀନତା ଦିବସ ଉତ୍ସବରେ ଯୋଗଦେବା ଲାଗି ଆସୁଥିବା ସ୍ୱତନ୍ତ୍ର ଅତିଥି, ନିମନ୍ତ୍ରିତ ବ୍ୟକ୍ତିତ୍ୱ ଏବଂ ସାଧାରଣ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ମେଟ୍ରୋର ସମସ୍ତ ମାର୍ଗରେ ପ୍ରତି 30 ମିନିଟ୍ ରେଳ ଚଳାଚଳ କରିବ। ସୂଚନାଯୋଗ୍ୟ, ସ୍ୱାଧୀନତା ଦିବସ ପାଳନସ୍ଥଳୀର ନିକଟବର୍ତ୍ତୀ ଷ୍ଟେସନ ମଧ୍ୟରେ ଲାଲକିଲା, ଜମା ମସଜିଦ୍ ଏବଂ ଦିଲ୍ଲୀ ଗେଟ୍ ମେଟ୍ରୋ ଷ୍ଟେସନ ରହିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଲାଇବେରିଆର ବୈଦେଶିକ ମନ୍ତ୍ରୀ ସାରା ବେୟସୋଲାବ ନ୍ୟାନ୍ତିଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ବୈଠକରେ ଭାରତ ଲାଇବେରିଆ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରାଯିବା ସହ ବାଣିଜ୍ୟ, ପୁଞ୍ଜିନିବେଶ, କୃଷି, ସ୍ୱାସ୍ଥ୍ୟ, ଶକ୍ତି, ଖଣିଜ, ଶିକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଉଭୟ ନେତା ସାମର୍ଥ୍ୟ ନିର୍ମାଣ ଏବଂ ଲୋକସମ୍ପର୍କ ଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଲାଇବେରିଆର ଦୂତାବାସ ଉଦ୍ଘାଟନ ନେଇ ଡକ୍ଟର ଜୟଶଙ୍କର ସେଠାକାର ବୈଦେଶିକ ମନ୍ତ୍ରୀ ନ୍ୟାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ବିଶ୍ୱସ୍ତରୀୟ ମଞ୍ଚରେ ଶାନ୍ତି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ସହ ସହଯୋଗ ବୃଦ୍ଧି ଉପରେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ସଂସଦର ମୌସୁମୀ ଅଧିବେଶନ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହେବା ଦ୍ୱାରା ବେସାମରିକ ବିମାନ ଚଳାଚଳ କ୍ଷେତ୍ର ସମ୍ପର୍କରେ ଆଲୋଚନା ଲାଗି ଆବଶ୍ୟକ ସମୟ ମିଳିପାରି ନାହିଁ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି, ସେ ସଂସଦରେ ବେସାମରିକ ବିମାନ ଚଳାଚଳ ସମ୍ପର୍କିତ 28 ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେବା ଲାଗି ପ୍ରସ୍ତୁତ ଥିଲେ। 2013 ମୌସୁମୀ ଅଧିବେଶନ କାଳରେ ବେସାମରିକ ବିମାନ ଚଳାଚଳ ସମ୍ପର୍କିତ 14 ତାରକା ଚିହ୍ନିତ ପ୍ରଶ୍ନ ଥିବାବେଳେ ଚଳିତ ଥର ତାହା ଦ୍ୱିଗୁଣିତ ହୋଇଥିବା ସେ କହିଛନ୍ତି। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡ଼ଙ୍ଗରେ ଗତକାଲି ସନ୍ଧ୍ୟାରେ ଭୂସ୍ଖଳନ ଘଟି ପାଣି ପ୍ରବେଶ କରିଥିବାରୁ 6 ଜଣଙ୍କ ମୃତ୍ୟୁ ଘଟିଛି, 14 ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ 22 ଜଣ ଶ୍ରମିକ ଟନେଲ ମଧ୍ୟରେ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 20 ଜଣଙ୍କୁ ବାହାରକୁ ଅଣାଯାଇଥିବା ବେଳେ 6 ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ 14 ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଟନେଲ ମଧ୍ୟରେ ଫସି ରହିଥିବା

ଅନ୍ୟ ଦୁଇ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ସୂଚନା ଅନୁଯାୟୀ ପିପଲକୋଟି ଅଞ୍ଚଳରେ ତେହେରି ଜଳବିଦ୍ୟୁତ୍ ବିକାଶ ନିଗମ ପ୍ରକଳ୍ପ ସ୍ଥଳୀରେ ଏହି ଦୁର୍ଘଟଣା ଘଟିଛି। ପୋଲିସ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା ଓ ପୁନଃଥଇଥାନ ବିଭାଗ ସଚିବ ବିନୋଦ କୁମାର ସୁମନ କହିଛନ୍ତି, ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯିବା ସହ ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାରେ ଚିନ୍ତାବ୍ୟକ୍ତ କରିବା ସହ ସମସ୍ତ ସଂସ୍ଥାକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 1947 ମସିହାରେ ବିଭାଜନ ସମୟରେ ପ୍ରାଣବଳୀ ଦେଇଥିବା ଏବଂ ଯନ୍ତ୍ରଣା ସହିଥିବା ଭାରତୀୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ। ଏହି ଦିବସକୁ ପାଳନ କରିବା ଲାଗି ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ବିଭାଜନ ସମୟରେ ପ୍ରାଣ ହରାଇଥିବା ଏବଂ ଦେଶରୁ ବିସ୍ଥାପିତ ହୋଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ସରକାର 2021 ମସିହାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ 14 ତାରିଖରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏହି ଦିବସ ଜରିଆରେ ଭବିଷ୍ୟତ ପିଢ଼ି ସେ ସମୟରେ ଲୋକମାନେ ସହ୍ୟ କରିଥିବା ଯନ୍ତ୍ରଣା ଓ କଷ୍ଟକୁ ମନେ ରଖିବେ, କାରଣ ସ୍ୱାଧୀନ ଭାରତର ଜନ୍ମ ହିଂସାତ୍ମକ ବିଭାଜନ ଦ୍ୱାରା ଚିହ୍ନିତ ହୋଇଥିଲା, ଯାହାଫଳରେ ଲକ୍ଷ ଲକ୍ଷ ଲୋକ ବିଭାଜନର କଷ୍ଟ ସହିଥିଲେ। ବିଭାଜନ ବିଭୀଷିକା ସ୍ମୃତି ଦିବସ ଲୋକମାନଙ୍କୁ ସାମାଜିକ ବିଭାଜନ, ଅସହମତି ଦୂର କରିବା ଏବଂ ଏକତା, ସାମାଜିକ ସଦ୍ଭାବ ଓ ସଶକ୍ତିକରଣର ଭାବନାକୁ ଆହୁରି ଦୃଢ଼ କରିବା ଲାଗି ପ୍ରେରଣା ଦେଇଥାଏ। ମାନବ ଇତିହାସର ସର୍ବବୃହତ୍ ପ୍ରବାସନ ମଧ୍ୟରେ ଏହି ବିଭାଜନ 2 କୋଟି ଲୋକଙ୍କୁ ପ୍ରଭାବିତ କରିଥିଲା। ବିଭାଜନ ବିଭୀଷିକା ସ୍ମୃତି ଦିବସ ପୂର୍ବ ସନ୍ଧ୍ୟାରେ ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଯୋଗ ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶେଖାବତ ବିଭାଜନରେ ପ୍ରଭାବିତ ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସରକାର ଦେଶର ଏକତା, ଅଖଣ୍ଡତା ଓ ସାମାଜିକ ସଦ୍ଭାବକୁ ଦୃଢ଼ କରିବା ଲାଗି ପ୍ରତିବଦ୍ଧ। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆଜି ନୂଆଦିଲ୍ଲୀରେ ହ୍ୟାଣ୍ଡଲୁମ୍ ହାଟ, ହ୍ୟାଣ୍ଡଲୁମ୍ ଅନୁଭବ କେନ୍ଦ୍ରର ଉଦ୍ଘାଟନ କରିବେ। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ଅନୁଭବ କରିବା ଏବଂ ଏଥିରେ ସାମିଲ ହେବାର ଅନୁଭବ ଏହି ହାଟରୁ ମିଳିପାରିବ। ବୟନଶିଳ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ହସ୍ତତନ୍ତ ଅନୁଭବ କେନ୍ଦ୍ର ଭାରତର ହସ୍ତତନ୍ତ ଇକୋସିଷ୍ଟମକୁ ପ୍ରଦର୍ଶନ କରୁଛି, ଯେଉଁଥିରେ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ ରଖାଯିବା ସହ ଏହା ମାଧ୍ୟମରେ ସକ୍ରିୟ ଭାବେ ଏହାର ବିକାଶ ଲାଗି ପଦକ୍ଷେପ ନିଆଯାଉଛି। ଉଦ୍ଘାଟନୀ ପ୍ରଦର୍ଶନୀରେ ଜାତୀୟ ବୟନଶିଳ୍ପ ବିକାଶ ନିଗମ ଦ୍ୱାରା ଆୟୋଜିତ ହେବାକୁ ଥିବା ପ୍ରଦର୍ଶନୀରେ 24 ଜଣ ପୁରସ୍କାର ବିଜେତାଙ୍କ ହାତ ତିଆରି ଉତ୍ପାଦ ଏବଂ 30ରୁ ଅଧିକ ବ୍ରାଣ୍ଡ ଭାଗ ନେବେ। ନେପାଳର ରୋଲ୍ପା ଜିଲ୍ଲାରେ ଭୂସ୍ଖଳନ ଘଟି 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ନିଖୋଜ ଅଛନ୍ତି। କାଠମାଣ୍ଡୁଠାରୁ 450 କିଲୋମିଟର ଦୂର ପଶ୍ଚିମାଞ୍ଚଳ କୋଟଲବରାରେ ପ୍ରବଳ ବର୍ଷା ହେବା ପରେ ଭୂସ୍ଖଳନ ଘଟିଥିଲା। ସେଠାକାର ସହକାରୀ ପୋଲିସ ଅଧିକାରୀ ଶୈଳେନ୍ଦ୍ର ଥାପା କହିଛନ୍ତି, ଘଟଣାସ୍ଥଳରୁ 7ଟି ମୃତଦେହ ଉଦ୍ଧାର କରାଯାଇଛି। 2 ଜଣ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୂସ୍ଖଳନରେ 2 ଜଣ ବୟସ୍କ ମହିଳା ଓ 3 ଜଣ ବୟସ୍କ ପୁରୁଷ ନିଖୋଜ ଥିବା ଜଣାପଡ଼ିଛି। ନେପାଳ ସେନା ଏବଂ ପୋଲିସ ପକ୍ଷରୁ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ୱାସ୍ଥ୍ୟସେବା ପୁନଃସ୍ଥାପନ ଶୀର୍ଷକରେ ଆୟୋଜିତ ପ୍ରଥମ ଭାରତ ଇସ୍ରାଏଲ ହାକାଥନ୍ରେ ଉଭୟ ଦେଶର ବହୁସଂଖ୍ୟାରେ ଯୁବ ନବସୃଜନକାରୀ ଭାଗ ନେଇଛନ୍ତି। 14ଟି ସମସ୍ୟାମୂଳକ ପ୍ରସଙ୍ଗକୁ ନେଇ ଉଭୟ ଦେଶର 1300 ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷ ଏହି ହାକାଥନ୍ରେ ଭାଗ ନେଇଥିବା ସୂଚନା ମିଳିଛି। ଇସ୍ରାଏଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜେପି ସିଂ ହାକାଥନ୍ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଭାରତୀୟ ବାୟୁସେନାର ସ୍କ୍ୱାଡ୍ରନ୍ ଲିଡର ଭାବନା କାନ୍ତ ପ୍ରଥମ ମହିଳା ଅଧିକାରୀ ଭାବେ ଗ୍ୱାଲିୟର୍ସ୍ଥିତ ଟାକ୍ଟିସ୍ ଏବଂ ଏୟାର କମ୍ବାଟ୍ ଡେଭଲପ୍ମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟରେ ଫାଇଟର କମ୍ବାଟ୍ ଲିଡର ଭାବରେ ଯୋଗ୍ୟତା ଅର୍ଜନ କରି ଇତିହାସ ସୃଷ୍ଟି କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାରତୀୟ ବାୟୁସେନା କହିଛି, ଏହି ଐତିହାସିକ ସଫଳତା ବୃତ୍ତିଗତ ଉତ୍କର୍ଷତା, ଯୁଦ୍ଧ କୌଶଳ ଏବଂ ବାୟୁସେନାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ପାକିସ୍ତାନର ଖାଇବର ପଖତୁଆ ଅଞ୍ଚଳରେ ସୁରକ୍ଷାବଳ ସହ ଗୁଳି ବିନିମୟରେ 15 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ କେତେଜଣ ଆତଙ୍କବାଦୀ ଆହତ ହୋଇଛନ୍ତି। ସେଠାକାର ଜଣେ ପୋଲିସ ଅଧିକାରୀ କହିଛନ୍ତି, ବରିକୋଟ ଗ୍ରାମ ନିକଟରେ ଆତଙ୍କବାଦୀମାନେ ଏକ ଚେକ୍ପୋଷ୍ଟ ଉପରେ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଏବଂ ସୁରକ୍ଷାବଳ ମିଳିତ ଭାବେ ଆକ୍ରମଣ କରିଥିଲେ।
ସମ୍ପୃକ୍ତ

0: ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତଲାସୀ ଅଭିଯାନ ଜାରି ରହିଥିବା ସୂଚନା ମିଳିଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆଜି ନୂଆଦିଲ୍ଲୀରେ ଜାତୀୟ ବରିଷ୍ଠ ନାଗରିକ ପରିଷଦର ପଞ୍ଚମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରାଯିବ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ ଦ୍ୱାରା ବରିଷ୍ଠ ନାଗରିକମାନଙ୍କ ପାଇଁ ଆନ୍ତଃ ମନ୍ତ୍ରଣାଳୟ ସମନ୍ୱୟ ଦୃଢ଼ କରାଯିବା ସହ ସେମାନଙ୍କ ପାଇଁ ସମ୍ମାନଜନକ ଓ ସୁରକ୍ଷିତ ଜୀବନ ସୁନିଶ୍ଚିତ କରାଯାଇପାରିବ। ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଭାରତ ଲାଇବେରିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଦ୍ୱିପାକ୍ଷିକ ଆଲୋଚନା। ଉତ୍ତରାଖଣ୍ଡର ଚାମୋଲିରେ ଭୂସ୍ଖଳନ ଯୋଗୁଁ 6 ଜଣଙ୍କ ମୃତ୍ୟୁ, 14 ଗୁରୁତର। ଏବଂ ଦେଶ ବିଭାଜନର ଯନ୍ତ୍ରଣାକୁ ମନେ ପକାଇ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 7:25 ପ୍ରସାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ।

ସନ୍ତଳେଖା ଶେଷ ହେଲା। ଆକାଶବାଣୀ ବାରିପଦା ଶୁଣନ୍ତୁ ଏକ ସୁଗମ ସଙ୍ଗୀତ। କଣ୍ଠ ଦେଇଛନ୍ତି ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନନଗୋ।

ସୁଗମ ସଙ୍ଗୀତ ଶୁଣିଲେ କଣ୍ଠ ଦେଇଥିଲେ ବାବୁଲ ସୁପ୍ରିୟ। ଗୀତ ରଚନା କରିଥିଲେ ଶୀର୍ଷାନନ୍ଦ ଦାସ କନଙ୍ଗୋ। ଆକାଶବାଣୀ ବାରିପଦା। ସମୟ ସକାଳ 8:00। ସମାଚାର ପ୍ରଭାତ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: इसके साथ ही समाचार प्रभात का ये अंक समाप्त हुआ। नमस्कार।
1: ଆକାଶବାଣୀ ବାରିପଦା ସମୟ ସକାଳ 8:15 ଆରମ୍ଭ କରୁଛୁ ଆଜିର ଗୀତାଞ୍ଜଳି। ପୃଥିବୀ ଇତିହାସରେ ଅଗଷ୍ଟ ମାସର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। 1945 ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ପର୍ଯ୍ୟାୟରେ ଅଗଷ୍ଟ ମାସ 6 ଜାପାନର ହିରୋସୀମା ଉପରେ ଯୁକ୍ତରାଷ୍ଟ୍ର ଆମେରିକା ନିକ୍ଷେପ କରିଥିଲା ପରମାଣୁ ବୋମା ଲିଟିଲ୍ ବୟ। ଠିକ୍ ସେହି ଅଗଷ୍ଟ ମାସ 9 ଆଉ ଏକ ପରମାଣୁ ବୋମା ଫ୍ୟାଟମ୍ୟାନ୍କୁ ନିକ୍ଷେପ କଲା ଜାପାନର ଆଉ ଏକ ସହର ନାଗାସାକି ଉପରେ। ଲିଭିଗଲା ପାଖାପାଖି 130,000 ଲୋକଙ୍କର ଜୀବନଦୀପ, ଛାରଖାର ହୋଇଗଲା ଜାପାନର 2 ପ୍ରମୁଖ ସହର। ଏହା ଥିଲା ମାନବବାଦର ଦୃଢ଼ ପରିପନ୍ଥୀ। ସାରା ବିଶ୍ୱରେ ଯୁଦ୍ଧର ବିଭୀଷିକା ଖେଳିଯାଉଥିବା ବେଳେ ଭାରତର ମୁକ୍ତି ସଂଗ୍ରାମ ତାର ପକ୍ଷ ବିସ୍ତାରେ ବଢ଼ୁଥିଲା ଆଗକୁ। ସମୟର ସ୍ରୋତ ସହ ତାଳ ଦେଇ ଭାରତର ମୁକ୍ତି ସଂଗ୍ରାମର ମହାମନୀଷୀମାନେ ସ୍ୱାଧୀନତା ସଂଗ୍ରାମର ତରିକୁ ବାହି ଚାଲିଥିଲେ। କୋଟି କୋଟି ଭାରତୀୟମାନଙ୍କ ଅସୀମ ତ୍ୟାଗ ଆଉ ବଳିଦାନର ଫଳସ୍ୱରୂପ ଭାରତ ସ୍ୱାଧୀନ ହେଲା 1947 ଅଗଷ୍ଟ ମାସ 14 ମଧ୍ୟରାତ୍ରରେ। ଆଗାମୀକାଲି ଆମ ଦେଶ ପାଳନ କରିବାକୁ ଯାଉଛି ତା'ର 80ତମ ସ୍ୱାଧୀନତା ଦିବସ। ଏହି ପବିତ୍ର ଦିନରେ ଭାରତର ଅବସାନ ହୋଇଥିଲା ଅତ୍ୟାଚାରୀ ଇଂରେଜ ଶାସନର। ଐତିହାସିକ ଲାଲକିଲା ରୂପରୁ ବ୍ରିଟିଶ ୟୁନିୟନ ଜ୍ୟାକ୍ର ଅପସାରଣ କରାଯାଇ ଫରଫର ହୋଇ ଉଡ଼ିଥିଲା ତ୍ରିରଙ୍ଗ ପତାକା, ଅବସରି ଯାଇଥିଲା ବ୍ରିଟିଶ ଶାସନର କଳାବାଦନ, ଏକ ନବପ୍ରଭାତକୁ ନେଇ ଉଇଁ ଆସିଥିଲା ଭାରତର ସ୍ୱାଧୀନତାର ସୂର୍ଯ୍ୟ, ପ୍ରଭାତର ନୂତନ ଆଲୁଅରେ ଉଦ୍ଭାସିତ ହୋଇ ଉଠିଥିଲା ଆମ ଦେଶର ତ୍ରିରଙ୍ଗା, ଭାରତର ସ୍ୱାଭିମାନ ଆଉ ସ୍ୱାଧୀନତାର ପ୍ରତୀକ। ଆଗାମୀ ସ୍ୱାଧୀନତା ଦିବସ ଆଉ ଭାରତର ମୁକ୍ତି ସଂଗ୍ରାମକୁ ନେଇ ଆଜିର ଗୀତାଞ୍ଜଳିରେ ବିଶେଷ ଉପସ୍ଥାପନା।

ତାର ସନ୍ତାନମାନଙ୍କ ପାଇଁ। ତେଣୁ ଚିର ନମସ୍ୟ ଜନ୍ମଭୂମି ପାଖରେ ମଥା ଆପଣ ଛାଇ ନଇଁ ଯାଏ।

0: ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ.କେ.ୱାଇ.ସି. ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଚାରୁହର୍ମ୍ୟଶାଳିନୀ ବିଭବଶାଳୀ ଆମ ଭାରତବର୍ଷ ଉପରେ ପଡ଼ିଥିଲା ବିଦେଶୀମାନଙ୍କର ଲୋଲୁପ ଦୃଷ୍ଟି। ବ୍ୟବସାୟ କରିବାକୁ ଆସିଥିବା ଫିରିଙ୍ଗି ଭାରତୀୟମାନଙ୍କର ସରଳତାର ସୁଯୋଗ ନେଇ କରକବଳିତ କଲେ ସମଗ୍ର ଭାରତବର୍ଷକୁ। ନିଜ ଦେଶ ଭିତରେ ଥାଇ ପରାଧୀନର ଶୃଙ୍ଖଳରେ ଛନ୍ଦି ହୋଇଗଲେ ଆମେ। ଦୀର୍ଘ 200 ବର୍ଷର ଇଂରେଜ ଶାସନରେ ହତଶ୍ରୀ ହୋଇଗଲା ଭାରତବର୍ଷ, ହଜିଗଲା ପୂର୍ବର ଗୌରବ। ଅତ୍ୟାଚାରିତ ହେଲେ ଭାରତବାସୀ, ଭାଙ୍ଗିଗଲା ଅର୍ଥନୈତିକ ମେରୁଦଣ୍ଡ, ହଜିଗଲା ସାମାଜିକ ପରମ୍ପରା। ହେଲେ ଦୁର୍ବଳ ନୁହନ୍ତି ଭାରତୀୟ। ଅତ୍ୟାଚାରର ସୀମା ଟପିଥିବା ବ୍ରିଟିଶ ବିରୁଦ୍ଧରେ ସ୍ୱରୋତ୍ତୋଳନ କଲେ ସେମାନେ।

1920ର ଅସହଯୋଗ ଆନ୍ଦୋଳନ, 1930ର ଆଇନ ଅମାନ୍ୟ ଆନ୍ଦୋଳନ, ଆଉ ପରିଶେଷରେ 1942ରେ ଭାରତ ଛାଡ଼ ଆନ୍ଦୋଳନରେ ସେ ଆହ୍ୱାନ ଦେଲେ କର ଅବା ମୋର। ତାଙ୍କ ଆଦର୍ଶରେ ବର୍ତ୍ତି ହୋଇ କୋଟି କୋଟି ଭାରତୀୟ ଝାସ ଥିଲେ ସ୍ୱାଧୀନତା ସଂଗ୍ରାମରେ, ଆଉ ଇଂରେଜମାନଙ୍କର ଦମନମୂଳକ ନୀତି ଯୋଗୁଁ ଗୁଳିର ଶିକାର ହେଲେ ସହସ୍ର ଭାରତୀୟ। ଲିଭିଗଲା କେତେ ମା ଭଉଣୀଙ୍କ ମଥାର ସିନ୍ଦୁର, ଅନାଥ ହେଲେ ଶିଶୁ, କିନ୍ତୁ ଲକ୍ଷ୍ୟ ଥିଲା ଗୋଟିଏ, କେବଳ ସ୍ୱାଧୀନତା।

ଇଂରେଜ ଶାସନର ଅତ୍ୟାଚାରରେ ଅତିଷ୍ଠ ହୋଇ ଭାରତ ମାତାର କେତେଜଣ ସନ୍ତାନ ଚର୍ମପନ୍ଥା ଅବଲମ୍ବନ କରିଥିଲେ। ସେମାନଙ୍କ ମଧ୍ୟରେ ଶହୀଦ ଭଗତ ସିଂ, ଖୁଦିରାମ ବୋଷ, ଚନ୍ଦ୍ରଶେଖର ଆଜାଦ, ସୁଖବୀର ଏବଂ ଉଦ୍ଦାମ ସିଂଙ୍କ ଅବଦାନ ଅତୁଳନୀୟ। ଭାରତ ମାତା ପାଇଁ ହସି ହସି ଫାଶୀ ଖଣ୍ଡରେ ଝୁଲି ଯାଇଥିଲେ ସେମାନେ। ତୁଣ୍ଡରେ ଥିଲା ଗୋଟିଏ ନାରା, ଭାରତ ମାତା କି ଜୟ। ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଶାର ଦାନ କିଛି କମ୍ ନୁହେଁ। ଉତ୍କଳ ଜନନୀ କୋଳରେ ଜନ୍ମ ନେଇଥିବା ସ୍ୱଯୋଗ୍ୟ ସନ୍ତାନମାନଙ୍କ ମଧ୍ୟରେ ଜୟରାଜ ଗୁରୁ, ବକ୍ସି ଜଗବନ୍ଧୁ, ବାଘା ଯତୀନ, ଉତ୍କଳମଣି ଗୋପବନ୍ଧୁ, ବୀର ସୁରେନ୍ଦ୍ର ସାଏ ଏବଂ ଲକ୍ଷ୍ମଣ ନାୟକଙ୍କ ଭୂମିକା ଥିଲା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଭାରତର ଅନ୍ୟତମ ବରପୁତ୍ର ସୁଭାଷ ବୋଷ କହିଥିଲେ, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ଓଡ଼ିଶାରେ ଜନ୍ମ ନେଇ ସ୍ୱାଧୀନ ଚେତା ସୁଭାଷ ପହଞ୍ଚିଥିଲେ ଜାପାନ ଆଉ ଜର୍ମାନୀ ପର୍ଯ୍ୟନ୍ତ। ଆଜାଦ ହିନ୍ଦ ଫୌଜ ଗଠନ କରି ସିପାହୀମାନଙ୍କ ଦେହରେ ଭରି ଦେଇଥିଲେ ଦେଶପ୍ରେମର ତତଲ ରକ୍ତ। ଡାକରା ଦେଇଥିଲେ ଦିଲ୍ଲୀ ଚଲୋ।

କେତେ ରକ୍ତପାତ, କେତେ ଆନ୍ଦୋଳନର ଜନ୍ମ ନେଲା ସ୍ୱାଧୀନତା। ବୀର ସନ୍ତାନ ଆଉ ବୀରାରମଣୀଙ୍କ ଆନ୍ଦୋଳନର ଫଳସ୍ୱରୂପ ଆଜି ଫରଫର ହୋଇ ଉଡ଼ୁଛି ତ୍ରିରଙ୍ଗ ପତାକା। ଆସନ୍ତୁ ଆଜି ଶପଥ ନେବା, ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଏକ ମନ ଏକ ପ୍ରାଣ ହୋଇ ସେବା କରିବା ଭାରତ ମାତାର। ଜୀବନର ଶେଷ ରକ୍ତବିନ୍ଦୁ ଥିବା ଯାଏ ସ୍ୱାଧୀନତାର ଆଲୋକକୁ ଉର୍ଦ୍ଧ୍ୱମୁଖୀ କରି ରଖିବା।

0: अब विविध भारती आपके एलेक्सा डिवाइस पर भी उपलब्ध। बस आपको इतना कहना है, एलेक्सा प्लीज प्ले विविध भारती।
1: प्लेइंग द लाइव ब्रॉडकास्ट ऑफ ऑल इंडिया रेडियो विविध भारती।
2: हवाओं पे लिख दो हवाओं के नाम।
0: इसके अलावा वेव्स ओटीटी, इंटरनेट स्ट्रीमिंग और न्यूज ऑन एआईआर एप्लीकेशन के जरिए सारी दुनिया में उपलब्ध है।
3: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ମଧ୍ୟାହ୍ନ 12:00 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚହଲା। ଆଜି ଏଥିରେ ରହିଛି ଖଞ୍ଜାଣି ଭଜନ, ପରିବେଷଣ କରିଛନ୍ତି କେଦାର ଚନ୍ଦ୍ର ମାଝି ଏବଂ ତାଙ୍କର ସାଥୀ କଳାକାରମାନେ। ତେବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚହଲାରେ ଖଞ୍ଜଣି ଭଜନ।

ଶିଳ୍ପୀ କେଦାରଚନ୍ଦ୍ର ମାଝି ଏବଂ ସାଥୀଙ୍କ ପରିବେଷିତ ପରେ ପରେ ଶୁଣିଲେ ଖଞ୍ଜଣି ଭଜନ। ଶେଷ ହେଲା କାର୍ଯ୍ୟକ୍ରମ ଚହଲା।

କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। 80ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ଆଜି ରାତି 7ଟାରେ। ମହାମହିମ ରାଷ୍ଟ୍ରପତିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 9:30। ରାତି 10ଟାରେ ପ୍ରସାର କରିବୁ ପାଲା। ପରିବେଷଣ କରିଛନ୍ତି ସୁଦର୍ଶନ ଜେନା ଏବଂ ତାଙ୍କର ସାଥୀ କଳାକାରମାନେ। ରାତି 10:30 ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଇଏ ଥିଲା ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ସ୍ୱତନ୍ତ୍ର ଉପସ୍ଥାପନା। ଆଜିର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କର ଉପସ୍ଥାପିକା ଶୀତଳ। ଭଉଣୀ, କେଡ଼େ ସୁନ୍ଦର ଆମ ଦେଶ, କେତେ ସୁନ୍ଦର ତାର ସଂସ୍କୃତି, କଳା, ସ୍ଥାପତ୍ୟ, ସୁନ୍ଦର ପୁଣି ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଚଳଣୀ, ପୋଷାକ, ଭାଷା ଆଉ ପରମ୍ପରା, ଯେଉଁଠି ଅଛି ସାଗର, ଅରଣ୍ୟ, ମରୁଭୂମି, ଖଣିଜ ସମ୍ପଦ, କ'ଣ ନାହିଁ କୁହନ୍ତୁ ତ। ଆମ ଦେଶ ଭାରତରେ, ଆମ ଦେଶରେ ଜନ୍ମ ନେଇଛନ୍ତି କେତେ କେତେ ବୀର, କେତେ କଳାକାର, କେତେ ପୁଣି ଅଛି ଗୌରବମୟ ଐତିହ୍ୟ, କେତେ ପୁରାଣ ପୋଥି, ରୀତିନୀତିର କଥା, ଯେଉଁ ଜ୍ଞାନ ଆଗରେ ନଇଯାଇଛି ଆମ ଦେଶର ଶତ୍ରୁମାନଙ୍କର ମଥା। କୁହାଯାଏ ନା, ସମୟ ସହିତ ବଦଳେ ପରିସ୍ଥିତି, ସେମିତି ଦିନେ ବଦଳିଥିଲା ଆମ ଭାରତୀୟମାନଙ୍କ ସ୍ଥିତି। ଆମ ଦେଶର ସାହସୀ ଓ ବୀର ସନ୍ତାନମାନଙ୍କ ସାମ୍ନାରେ ଭାଙ୍ଗିଥିଲା ଶତ୍ରୁଙ୍କ ଅହଙ୍କାର। ପରାଧୀନତାର ପରିଧି ଭିତରୁ ବାହାରି ଆସି ପୁଣି ଥରେ ଲାଭ କରିଥିଲୁ ଆମେ ଆମ ଅଧିକାର।

ଭଉଣୀ, ଯେଉଁ ମାଟିର ଧୂଳିରେ ଆମ ଅସ୍ତିତ୍ୱର ଗନ୍ଧ, ଯେଉଁ ମାଟିର ଜଳରେ ଆମ ସ୍ୱପ୍ନର ସ୍ପନ୍ଦନ, ଯେଉଁ ମାଟି ଆମକୁ ଜନ୍ମ ଦେଇଛି, ଯେଉଁ ମାଟି ଆମକୁ କରିଛି ଲାଳନ ପାଳନ, ସେହି ମାତୃଭୂମିର ପବିତ୍ର ଚରଣରେ ଆଜି ଆମର ଶତଶତ ପ୍ରଣାମ। ବନ୍ଦେ ମାତରମ୍ କେବଳ ଦୁଇଟି ଶବ୍ଦ ନୁହେଁ ଭଉଣୀ, ଏହା ଭାରତର ଆତ୍ମାର ଉଚ୍ଚାରଣ। ଏହା ମାତୃଭୂମି ପ୍ରତି ଅସୀମ ଶ୍ରଦ୍ଧାର ଅମର ମନ୍ତ୍ର। ଆମ ସ୍ୱାଧୀନତା ସଂଗ୍ରାମର ଅଗଣିତ ବୀର ହୃଦୟରେ ଦେଶପ୍ରେମର ଅଗ୍ନି ପ୍ରଜ୍ୱଳିତ କରିଥିଲା। ବନ୍ଦେ ମାତରମ୍ର 150ତମ ବର୍ଷ ପୂର୍ତ୍ତିର ଏହି ଗୌରବମୟ ଅବସରରେ ଆମେ ସ୍ମରଣ କରୁଛୁ ସେହି ଅମର ସୃଷ୍ଟିକୁ, ଯାହାର ପ୍ରତିଟି ଶବ୍ଦରେ ଝଙ୍କୃତ ହୁଏ ମାତୃଭୂମିର ମହିମା, ପ୍ରକୃତିର ସୌନ୍ଦର୍ଯ୍ୟ ଓ ଜାତୀୟ ଚେତନାର ଅମର ସ୍ୱର। ଏହାର ସ୍ୱରରେ ଥିଲା ସ୍ୱାଧୀନତାର ଆହ୍ୱାନ, ଶବ୍ଦରେ ଥିଲା ମାତୃଭୂମିର ବନ୍ଦନା, ଏବଂ ଭାବନାରେ ଥିଲା ଏକ ସ୍ୱାଧୀନ ଭାରତର ସ୍ୱପ୍ନ। 150 ବର୍ଷର ଏହି ଦୀର୍ଘ ଯାତ୍ରାରେ କେତେ ପିଢ଼ି ବଦଳିଛି, କେତେ ଯୁଗ ଅତିକ୍ରମ କରିଛି, କିନ୍ତୁ ବନ୍ଦେ ମାତରମ୍ର ଅନୁରଣନ ଆଜି ମଧ୍ୟ ସମାନ ଭାବେ ଆମ ହୃଦୟକୁ ଆନ୍ଦୋଳିତ କରେ। ଏହା ଆମକୁ ମନେ ପକାଇ ଦିଏ ଦେଶ କେବଳ ଏକ ଭୂଖଣ୍ଡ ନୁହେଁ, ଦେଶ ହେଉଛି ଆମର ପରିଚୟ, ଦେଶ ହେଉଛି ଆମର ସ୍ୱାଭିମାନ।

ଶ୍ରୋତା ଭଉଣୀ, ଯେଉଁ ସ୍ୱାଧୀନତାକୁ ଭେଟିବାକୁ କୋଟି କୋଟି ପ୍ରାଣ ଆକୁଳ ଭାବରେ ଅପେକ୍ଷା କରି ରହିଥିଲେ, ଅନ୍ଧକାର ଭିତରୁ ଭାରତ ଦେଖିଥିଲା ସ୍ୱାଧୀନତାର ପ୍ରଥମ ସୂର୍ଯ୍ୟୋଦୟର ସ୍ୱପ୍ନ। ଯେଉଁ ରାତିରେ ଅସଂଖ୍ୟ ଆଖିରେ ନିଦ ନଥିଲା, କିନ୍ତୁ ଥିଲା ଗୋଟିଏ ସ୍ୱପ୍ନ, ଏ ମାଟି ଦିନେ ନିଜ ଭାଗ୍ୟ ନିଜେ ଲେଖିବ। କେତେ ମା ନିଜ କୋଳର ରତ୍ନକୁ ଦେଶ ପାଇଁ ହସି ହସି ହରାଇଥିଲେ, କେତେ ବାପା ନିଜ ପୁଅର ଶବକୁ କାନ୍ଧ ଦେଇ ମନେ ମନେ କହିଥିଲେ, ମୋ ପୁଅ ମରିନି, ଭାରତ ବଞ୍ଚିଛି, ମୋ ପୁଅ ବଞ୍ଚିଛି। କେତେ ଯୁବକ ନିଜ ଭବିଷ୍ୟତକୁ ପଛରେ ଛାଡ଼ି ଦେଶର ଭବିଷ୍ୟତ ପାଇଁ ଫାଶୀର ଦୌଡ଼ିକୁ ବାଛି ନେଇଥିଲେ। ସେମାନଙ୍କ ତ୍ୟାଗରେ ଆଜିର ଏ ଆକାଶ ନୀଳ, ସେମାନଙ୍କ ରକ୍ତରେ ଆଜିର ଏ ମାଟି ଲାଲ, ଆଉ ସେମାନଙ୍କ ସ୍ୱପ୍ନରେ ଆଜି ଆମ ତ୍ରିରଙ୍ଗା ଆକାଶରେ ଉଡ଼ୁଛି। ସ୍ୱାଧୀନତା ହେଉଛି ଏ ଦେଶର ମାଟିକୁ ନିଜ ମାଟି ଭାବିବା, ଏ ଦେଶର ମଣିଷକୁ ନିଜ ମଣିଷ ଭାବିବା, ଆଉ ନିଜ ଦାୟିତ୍ୱକୁ ଦେଶ ପ୍ରତି ନିଜର ପ୍ରତିଶ୍ରୁତି ଭାବିବା।

ଆଜି ଅଗଷ୍ଟ 14 ସୀମାରେ ଜଣେ ସୈନିକ ଆମ ନିରାପଦ ନିଦ ପାଇଁ ଜାଗି ରହିଥିବେ, ଜଣେ ଚାଷୀ ଆମ ଥାଳିର ଭାତ ପାଇଁ ମାଟି ସହ ଖେଳୁଥିବେ, ଜଣେ ଶ୍ରମିକ ଆମ ସହରର ସ୍ୱପ୍ନକୁ ଗଢ଼ୁଥିବେ, ଜଣେ ଛାତ୍ର ନିଜ ଆଖିରେ ଆସନ୍ତା ଭାରତର ଚିତ୍ର ଆଙ୍କୁଥିବ। ଏମାନଙ୍କ ମିଶିବାରେ ହିଁ ତ ଭାରତ। ଏ ଦେଶ କେବଳ ମାନଚିତ୍ରର ଅଙ୍କା ଗୋଟିଏ ସୀମା ନୁହେଁ, ଭାରତ ହେଉଛି କୋଟି କୋଟି ହୃଦୟରେ ଜଳୁଥିବା ଗୋଟିଏ ଅମର ଦୀପଶିଖା। ଆସନ୍ତାକାଲି ସୂର୍ଯ୍ୟ ଉଦୟ ହେବ, ପବନରେ ତ୍ରିରଙ୍ଗା ଫରଫର ଉଡ଼ିବ। ଦେଶପ୍ରେମ କେବଳ ଛାତିରେ ହାତ ରଖି କହିବାର ନାମ ନୁହେଁ, ଦେଶ ପାଇଁ ନିଜ ଅଂଶର ଦାୟିତ୍ୱ ତୁଲାଇବାର ନାମ ହିଁ ଦେଶପ୍ରେମ। ଯେଉଁ ସ୍ୱାଧୀନତା ଲାଭ କରିବା ପାଇଁ କେତେ ପ୍ରାଣ ଯେ ଏଇ ମାଟି ମା କୋଳରେ ନିଜ ଜୀବନକୁ ସମର୍ପି ଦେଇଥିଲେ, ପୁଣି ବନ୍ଧୁକ ମୁନ ଆଗରେ ନିଜ ଛାତିକୁ ପର୍ବତ ଭଳି ଛିଡ଼ା କରାଇ ଗୁଳି ମାଡ଼ରେ ଟଳି ପଡ଼ିଥିଲେ। ସେହି ବୀରମାନଙ୍କର କଥା, ସେହି ବୀରମାନଙ୍କର ଗାଥା ଯେତେ କହିଲେ ବି ସରିବନି। ମାଟି ମାର ପଣତକୁ ଯିଏ ଭିଜେଇଛି ନିଜ ରୁଧିରେ, ସ୍ୱାଧୀନତା ପାଇଁ ଖାଇଛି ଯିଏ ଗୋଳିକୁ ଛାତିରେ, ସେ କି ଲିଭିବ ସହଜେ? ଏତେ ବଡ଼ ବୀର ଜନ୍ମ ନିଅନ୍ତି କେବଳ ମୋ ଦେଶେ, କେବଳ ମୋହରି ରାଇଜେ। ପୁରୁଷ, ନାରୀ, ସୈନିକ, ଲେଖକ କେହି ବାଦ ଯାଇନଥିଲେ ଏହି ଲଢ଼େଇରୁ। ଯୋଦ୍ଧାମାନେ ଲଢ଼ିଥିଲେ ଅସ୍ତ୍ରରେ, ଆମ ଦେଶର ନାରୀମାନେ ସାଜିଥିଲେ ବୀରାଙ୍ଗନା, ଆଉ ଲେଖକମାନେ ନିଜ କଲମକୁ ଅସ୍ତ୍ର ସଜାଇଥିଲେ, ଯେଉଁ କଲମରେ ଥିଲା ଶତ୍ରୁଙ୍କୁ ହରାଇବାର ଶକ୍ତି।

ଭାରତର ଇତିହାସରେ ଅଗଷ୍ଟ 15 ଏକ ଗୌରବମୟ ଓ ଅବିସ୍ମରଣୀୟ ଦିବସ। 1947 ଏହି ଦିନରେ ଭାରତ ଦୀର୍ଘ 200 ବର୍ଷରୁ ଉର୍ଦ୍ଧ୍ୱ ବ୍ରିଟିଶ ଶାସନରୁ ସ୍ୱାଧୀନତା ଲାଭ କରିଥିଲା। ସେହି ଐତିହାସିକ ଦିନକୁ ସ୍ମରଣ କରି ପ୍ରତିବର୍ଷ ଅଗଷ୍ଟ 15 ତାରିଖକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ। କେତେ ଆନନ୍ଦମୟ ହୋଇନଥିବ ପରିବେଶ! ପକ୍ଷୀଟିଏ ପଞ୍ଜୁରୀରୁ ବାହାରି ଖୋଲା ଆକାଶରେ ଉଡ଼ିବାର ଖୁସି, ବନ୍ଦୀଟିଏ କାରାଗାରରୁ ବାହାରି ଖୋଲା ପରିବେଶରେ ଜୀବନକୁ ବଞ୍ଚିବାର ଖୁସି, ଯାହା ତାଠୁ ବି ବେଶୀ ବୋଲି ଜଣାଯାଏ। କାହିଁକି ନା ଏହି ସ୍ୱାଧୀନତା ଆମକୁ ସହଜରେ ମିଳିନଥିଲା। ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତପସ୍ୟା, ସଂଘର୍ଷ ଓ ବଳିଦାନର ଫଳସ୍ୱରୂପ ଆମ ଦେଶ ସ୍ୱାଧୀନତାର ସୂର୍ଯ୍ୟୋଦୟ ଦେଖିଥିଲା। ଭଉଣୀ, ଅହିଂସା ସମର ଥିଲା ଭାରତର ଜାତୀୟ ଇତିହାସକୁ ମନେ ପକାଇବାର କାଳ। ଭାରତର ସଭ୍ୟତା, ସଂସ୍କୃତି, ସାହିତ୍ୟ, କଳା, ଦର୍ଶନଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ଥିବା ବିଶେଷ କୃତିତ୍ୱକୁ ମନେ ପକାଇବାର କାଳ। ଆମ ଦେଶ ବେଦ ବେଦାନ୍ତର ଦେଶ। ଭାରତର ସାହିତ୍ୟ, ସଙ୍ଗୀତ, କଳା, ନୃତ୍ୟ, ଶିଳ୍ପଶାସ୍ତ୍ରର ବହୁ ଆଦର ଥିଲା। ସ୍ୱାଧୀନତା ପାଇଁ ଲଢ଼େଇ ବେଳେ ଆମର ଦେଶ ଜାତିର ଲୋକମାନଙ୍କୁ ପୁରୁଣା କଥାମାନ ମନେ ପକାଇ ଦେଇ ଦେଶପ୍ରେମ ଭାବ ଜାଗରଣ କରୁଥିଲେ। ସେହିପରି କଲମକୁ ଅସ୍ତ୍ର ସଜାଇଥିବା କବିମାନେ ଲେଖିଚାଲିଲେ କବିତା, ଦେଶ ପାଇଁ କବିତା, ମାଟି ମା ପାଇଁ କବିତା, ସ୍ୱାଧୀନତା ପାଇଁ କବିତା। କବି ବାଞ୍ଛାନିଧି ମହାନ୍ତି ଗାଇଥିଲେ, କହ କେଉଁ ଜାତି ପାଇଛି ମୁକତି, କରି ହାରି ହୁରି ଗୁହାରି।

ଲଢ଼େଇ କରି ସ୍ୱାଧୀନତା ହାସଲ କରିବା ଦେଶ ପାଇଁ ଜୀବନ ଦେବାଠାରୁ ଆଉ ବଡ଼ କାମ କିଛି ନାହିଁ। ସ୍ୱାଧୀନ ମଣିଷ ଚିନ୍ତାରେ ସ୍ୱାଧୀନ, ଏହି ସ୍ୱାଧୀନତା ଥିଲେ ବିକାଶର ବାଟ ଆପେ ଆପେ ଖୋଲିଯାଏ। ସେଥିପାଇଁ ଧୈର୍ଯ୍ୟ ଆବଶ୍ୟକ, ସାହସ ଆବଶ୍ୟକ, ଅହିଂସା ଆବଶ୍ୟକ, ପୁଣି ଆବଶ୍ୟକ ହେଲେ ଅସ୍ତ୍ର ମଧ୍ୟ ଆବଶ୍ୟକ। ସେଥିପାଇଁ ତ ସଂଗ୍ରାମର ବାର୍ତ୍ତା ପ୍ରଚାର କରି ବୀରକିଶୋର ଲେଖିଥିଲେ, ଅରି ଫେରି ନାହିଁ, ଯୁଦ୍ଧ ସରି ନାହିଁ, ଆସ ମୋ ଶିବିରରେ ଆସ ଭାଇ।

ଭଉଣୀମାନେ ଆଜିର ସ୍ୱତନ୍ତ୍ର ଉପସ୍ଥାପନାରେ ଶୁଣିଥିବା ଗୀତଗୁଡ଼ିକର ରଚୟିତା ଥିଲେ ବାଞ୍ଛାନିଧି ମହାନ୍ତି, କୃଷ୍ଣମୋହନ ପଟ୍ଟନାୟକ, କାଳନ୍ତୀ ଚରଣ ପାଣିଗ୍ରାହୀ, ବୀର କିଶୋର ଦାସ। ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ଶୈଳଭମ ମହାପାତ୍ର, ସିଦ୍ଧାର୍ଥ ମିଶ୍ର, ବାଦଲ କୁମାର ଆଚାର୍ଯ୍ୟ, ଅକ୍ଷୟ ମହାନ୍ତି ଏବଂ ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର କଳାକାରମାନେ। ତେବେ ଭଉଣୀ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା ପାଇଁ। ତେବେ ଆଜିର ସ୍ୱତନ୍ତ୍ର ଉପସ୍ଥାପନା ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ମତାମତ ନିଶ୍ଚୟ ଜଣାଇବେ। ମତାମତ ପଠାଇବାର ଠିକଣାଟି ହେଉଛି ନାରୀ ମହଲ ବିଭାଗ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, 753-001। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛି ମୁଁ ଆପଣଙ୍କ ଉପସ୍ଥାପିକା ସୀତ। ରହୁଛି, ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଆମ କେନ୍ଦ୍ରରୁ
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଦିଲ୍ଲୀର ଲାଲକିଲ୍ଲାରୁ ଆସନ୍ତାକାଲି ସ୍ୱାଧୀନତା ଦିବସ ପାଳନ ଉତ୍ସବର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 1057 ଜଣ କର୍ମଚାରୀଙ୍କୁ ଦିଆଯିବ ବୀରତ୍ୱ ସେବା ପଦକ। ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ସୁଡ଼ଙ୍ଗ ଭୂସ୍କଳନ ସ୍ଥାନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର କଲେ ସମୀକ୍ଷା। ଭାରତର ମହାରେଜିଷ୍ଟ୍ରାରଙ୍କ ପକ୍ଷରୁ ଜନଗଣନା 2027 ପାଇଁ ପରିବାର ପ୍ରଶ୍ନାବଳୀ ସୂଚୀ ଜାରି। ଏବଂ କାନାଡ଼ା ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କଲେ ପୋଲାଣ୍ଡର ଇଗା ସ୍ୱିଆଟିକା। ଅଶୀତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କର ଏହି ସମ୍ବୋଧନ ଆକାଶବାଣୀର ସମସ୍ତ ଜାତୀୟ ନେଟୱର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ରେ ପ୍ରଥମେ ହିନ୍ଦୀ ଓ ପରେ ଇଂରାଜୀ ଭାଷାରେ ଉପଲବ୍ଧ ହେବ। ଦୂରଦର୍ଶନର ଆଞ୍ଚଳିକ ଚ୍ୟାନେଲ୍ଗୁଡ଼ିକରେ ରାଷ୍ଟ୍ରପତିଙ୍କ ସମ୍ବୋଧନର ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସାରଣ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ମଧ୍ୟ ପ୍ରସାର କରାଯିବ। ଆକାଶବାଣୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆଜି ରାତି 9:30 ପ୍ରଚାର କରାଯିବ। ଦେଶ ଆସନ୍ତାକାଲି ତା'ର 80ତମ ସ୍ୱାଧୀନତା ଦିବସ ପାଳନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଉତ୍ସବର ନେତୃତ୍ୱ ନେବେ। ଭାରତୀୟ ବାୟୁସେନାର 2 Mi-17 ହେଲିକପ୍ଟର ଦ୍ୱାରା ଆୟୋଜନ ସ୍ଥଳରେ ପୁଷ୍ପବୃଷ୍ଟି କରାଯିବ। ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପ ସଲାମିର ପ୍ରଦର୍ଶନ କରାଯିବ। ପୁଷ୍ପବୃଷ୍ଟି ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଥମଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଗାନ କରାଯିବ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇ ଭାରତର ସ୍ୱେଚ୍ଛାସେବୀମାନେ ଜାତୀୟ ଗାନ ବନ୍ଦେ ମାତରମ୍ ଗାଇବେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ସ୍ଥଳସେନା, ନୌସେନା, ବାୟୁସେନା ଓ ମାଇ ଭାରତ ସ୍ୱେଚ୍ଛାସେବୀର 2500 କ୍ୟାଡେଟ୍ ଉତ୍ସବରେ ଅଂଶଗ୍ରହଣ କରିବେ। ଏହି ଭବ୍ୟ ଉତ୍ସବରେ ଯୋଗଦେବା ପାଇଁ ସମାଜର ବିଭିନ୍ନ ବର୍ଗରୁ 5000ରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ଲାଲକିଲ୍ଲାକୁ ନିମନ୍ତ୍ରଣ କରାଯାଇଛି। ଦିଲ୍ଲୀ ପୁଲିସ୍ ପକ୍ଷରୁ ଜାତୀୟ ରାଜଧାନୀରେ ଆସନ୍ତାକାଲି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଲକିଲ୍ଲା ଅଞ୍ଚଳରେ 15000ରୁ ଅଧିକ ସୁରକ୍ଷାକର୍ମୀଙ୍କ ସମେତ 1000ରୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଦିଲ୍ଲୀର ଲାଲକିଲ୍ଲାଠାରେ ଆସନ୍ତାକାଲି 80ତମ ସ୍ୱାଧୀନତା ଦିବସ ସମାରୋହକୁ ଦେଖିବା ପାଇଁ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରୁ ପିଏମ୍ ବିଶ୍ୱକର୍ମା ଯୋଜନାର 100 ଜଣ ହିତାଧିକାରୀଙ୍କୁ ବିଶେଷ ଅତିଥି

ଭାବେ ନିମନ୍ତ୍ରଣ କରାଯାଇଛି। ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଶ୍ୱକର୍ମା ହିତାଧିକାରୀମାନଙ୍କୁ ସମ୍ମାନ ପ୍ରଦାନ କରାଯିବ। ବିଶ୍ୱକର୍ମା ଯୋଜନା ଅଧୀନରେ ଥିବା 18ଟି ପାରମ୍ପରିକ ଶିଳ୍ପର ବଢ଼େଇ ବଣିଆ କମାର ଆଦି କାରିଗରମାନେ ଏଥିରେ ସାମିଲ ଅଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସ୍ୱାଧୀନତା ଦିବସ ସମାରୋହରେ ପିଏମ୍ ବିଶ୍ୱକର୍ମା ହିତାଧିକାରୀମାନଙ୍କର ଅଂଶଗ୍ରହଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି କାରିଗର ଓ ଶିଳ୍ପୀମାନଙ୍କର ଅବଦାନର ସ୍ୱୀକୃତି। 2026 ସ୍ୱାଧୀନତା ଦିବସ ଅବସରରେ ପୁଲିସ୍ ଅଗ୍ନିଶମ ସେବା ହୋମ୍ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ ଏବଂ ସଂଶୋଧନ ସେବାର 1057 ଜଣ କର୍ମଚାରୀଙ୍କ ପାଇଁ ବୀରତ୍ୱ ଏବଂ ସେବା ପଦକ ସରକାର ଘୋଷଣା କରିଛନ୍ତି। ଜୀବନ ଓ ସମ୍ପତ୍ତି ରକ୍ଷା କରିବା ଅପରାଧ ରୋକିବା ଓ ଅପରାଧୀଙ୍କୁ ଧରିବା କ୍ଷେତ୍ରରେ ଉଲ୍ଲେଖନୀୟ ସାହସ ପ୍ରଦର୍ଶନ ପାଇଁ ବୀରତ୍ୱ ପଦକ ପ୍ରଦାନ କରାଯାଇଥାଏ।

ବୀରତ୍ୱ ପଦକ ପ୍ରଦାନ କରାଯାଇଥାଏ। 301 ବୀରତ୍ୱ ପଦକ ମଧ୍ୟରୁ ନକ୍ସଲବାଦୀ ପ୍ରଭାବିତ ଅଞ୍ଚଳରୁ 157 ଜଣ କର୍ମଚାରୀଙ୍କୁ, ଜାମ୍ମୁ କାଶ୍ମୀରରୁ 51 ଜଣଙ୍କୁ, ଉତ୍ତର ପୂର୍ବାଞ୍ଚଳରୁ 12 ଜଣଙ୍କୁ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ 41 ଜଣଙ୍କୁ ପୁରସ୍କୃତ କରାଯାଉଛି। 92 ଜଣଙ୍କୁ ବିଶିଷ୍ଟ ସେବା ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଏଥିରେ ପୁଲିସ୍ ସେବା କ୍ଷେତ୍ରରେ 83, ଅଗ୍ନିଶମ ସେବା ପାଇଁ 4, ସିଭିଲ୍ ଡିଫେନ୍ସ ଏବଂ ହୋମ୍ଗାର୍ଡ ସେବା ପାଇଁ 3 ଏବଂ ସଂଶୋଧନ ସେବା ପାଇଁ 2 ପଦକ ରହିଛି। ଏହା ବ୍ୟତୀତ ପ୍ରଶଂସନୀୟ ସେବା ପାଇଁ 664 ପଦକ ପ୍ରଦାନ କରାଯାଇଛି। ଏଥିରେ ପୁଲିସ୍ ସେବା କର୍ମଚାରୀଙ୍କ ପାଇଁ 606, ଅଗ୍ନିଶମ ସେବା କର୍ମଚାରୀଙ୍କ ପାଇଁ 28, ନାଗରିକ ସୁରକ୍ଷା ଏବଂ ଗୃହରକ୍ଷୀ କର୍ମଚାରୀଙ୍କ ପାଇଁ 18 ଏବଂ ସଂଶୋଧନ ସେବା କର୍ମଚାରୀଙ୍କୁ 12 ପଦକ ଦିଆଯିବ। ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର 21 ଜଣ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ଓ ପ୍ରଶଂସନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। 6 ଜଣ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ସେମାନେ ହେଲେ ସହକାରୀ ପୁଲିସ୍ ମହାନିର୍ଦ୍ଦେଶକ ଶୋଭା ଦତ୍ତ, ଅତିରିକ୍ତ ପୁଲିସ୍ ଅଧୀକ୍ଷକ ମନୋଜ ବାନାର୍ଜୀ ଗିନି ରାଣା ଏବଂ ଉପଆରକ୍ଷୀ ଅଧୀକ୍ଷକ ସଞ୍ଜୟ ସାମଲ। ଅନ୍ୟ 15 ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଦେଶ ବିଭାଜନରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଓ ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିଥିବା ବ୍ୟକ୍ତିମାନଙ୍କୁ ଆଜି ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି 1947 ଅଗଷ୍ଟ 14 ଇତିହାସର ଏକ ନିର୍ଦ୍ଦୟ ଅଧ୍ୟାୟର ସାକ୍ଷୀ। ଏହି ଦିନ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରାଣବଳୀ ଦେବାକୁ ପଡ଼ିଥିଲା। ବହୁ ସଂଖ୍ୟାରେ ଲୋକମାନଙ୍କୁ ସେମାନଙ୍କର ଘର, ସମ୍ପତ୍ତି ଓ ପ୍ରିୟଜନକୁ ଛାଡ଼ି ବିସ୍ଥାପିତ ହେବାକୁ ପଡ଼ିଥିଲା। ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ମୋଦି ସରକାର ଯୁବପିଢ଼ିଙ୍କ ନିକଟରେ ଏହି ଘଟଣାର ସ୍କୃତିଚାରଣ କରୁଛନ୍ତି। ଭବିଷ୍ୟତରେ ଦେଶକୁ ବିଭାଜନ କରିବାକୁ କୌଣସି ଶକ୍ତି ସଫଳ ହେବେ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କୁ ଦେଶ ବିଭାଜନର ଦୁଃଖଦ ଘଟଣା ସମ୍ପର୍କରେ ମନେ ପକାଇଥାଏ। ନିଜର ଘର, ପରିବାର, ସମ୍ପତ୍ତି ହରାଇବା ସତ୍ତ୍ୱେ ଅଗଣିତ ଦେଶବାସୀ ଯେଉଁ ସାହସ, ତ୍ୟାଗ ଓ ଧୈର୍ଯ୍ୟ ଦେଖାଇଥିଲେ ତାହାର ସ୍ମାରକୀ ହେଉଛି ଏହି ଦିବସ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚାମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ସୁଡ଼ଙ୍ଗ ଭୂସ୍କଳନ ସ୍ଥଳୀରେ ପହଞ୍ଚି ସେଠାରେ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରିବା ପାଇଁ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ଶ୍ରୀ ଧାମୀ କହିଛନ୍ତି। ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀ ଧାମୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସୂଚନାଯୋଗ୍ୟ, ପିପଲକୋଟି ଅଞ୍ଚଳରେ ଟିଏଚ୍ଡିସି ସୁଡ଼ଙ୍ଗ ଧସିପଡ଼ିବା ଯୋଗୁଁ ଫସିଯାଇଥିବା 22 ଜଣଙ୍କ ମଧ୍ୟରୁ 19 ଜଣଙ୍କୁ ଉଦ୍ଧାର କରାଯାଇସାରିଛି। ଏହି ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। ବାକି 3 ଜଣଙ୍କୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ଆଇଟିବିପି ଓ ରାଜ୍ୟ ପୁଲିସ୍ର ଦଳ ସହିତ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ମହାରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜନଗଣନା 2027 ପାଇଁ ପରିବାର ପ୍ରଶ୍ନାବଳୀ ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଶ୍ନାବଳୀରେ 40 ପ୍ରଶ୍ନର ତାଲିକା ରହିଛି। ଏଥିରେ ପିତାମାତାଙ୍କ ବିବରଣୀ, ଆଧାର, ମୋବାଇଲ୍ ନମ୍ଘର, ମୋଟ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା, ଧର୍ମ ଏବଂ ଜାତି ଆଦି ପ୍ରଶ୍ନ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ମାଦକ ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପଳାତକ ଡ୍ରଗ୍ସ କାରବାରର ମୁଖିଆ ବୀରେନ୍ଦ୍ର ସିଂ ବାସୋୟାଙ୍କୁ ସଂଯୁକ୍ତ ଆରବ ଦେଶରୁ ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି। ମାଦକ ଦ୍ରବ୍ୟ ବିରୁଦ୍ଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିରେ ଏହା ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ନରେନ୍ଦ୍ର ମୋଦି ସରକାର ବିଦେଶରେ ଲୁଚି ରହିଥିବା ମାଦକ ଦ୍ରବ୍ୟ ଚୋରା ଚାଲାଣକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ନେଟୱର୍କକୁ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତା ଅଭିଯୋଗକୁ ନେଇ ଝାଡ଼ଖଣ୍ଡରେ ଛାତ୍ର ଏବଂ ଚାକିରି ଆଶାୟୀମାନଙ୍କ ଦ୍ୱାରା କରାଯାଉଥିବା ଆନ୍ଦୋଳନ ଆଜି 21 ଦିନରେ ପହଞ୍ଚିଛି। ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗର ମିଳିତ ସ୍ନାତକ ପରୀକ୍ଷାକୁ ବାତିଲ କରିବା ସହ ଏହାର ସିବିଆଇ ତଦନ୍ତ ଦାବିକୁ ଆନ୍ଦୋଳନକାରୀମାନେ ଦୋହରାଇଛନ୍ତି। ସେମାନେ ନିଜର ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ 15 ଏକ ତ୍ରିରଙ୍ଗା ଯାତ୍ରା କରିବାକୁ ମଧ୍ୟ ଘୋଷଣା କରିଛନ୍ତି। କାନାଡ଼ା ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ପୋଲାଣ୍ଡର ଲିଗା ସ୍ୱାଟେକ୍ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କରିଛନ୍ତି। ପୋଲାଣ୍ଡର ସପ୍ତମ ସିଡ୍ ଖେଳାଳି ସ୍ୱାଟେକ୍ ଗତକାଲି ରାତିରେ ଟରଣ୍ଟୋଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଦ୍ୱିତୀୟ ସିଡ୍ ଏଲେନା ରାଇବାକିନାଙ୍କୁ 6-2, 6-3 ସେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ ଆମେରିକାର ବେନ୍ ସେଲ୍ଟନ୍ ନିଜ ଦେଶର ବ୍ରାଣ୍ଡନ୍ ନାକାସିମାଙ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ଶୁଭମାନ ଗିଲ୍ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ଆସନ୍ତାକାଲି ଶ୍ରୀଲଙ୍କାରେ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ ଗାଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳିବ। 2 ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଗାଲା ଷ୍ଟାଡିୟମ୍ର 50ତମ ମ୍ୟାଚ୍ ହେବ। ଗାଲା ପିଚ୍

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, 80ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ। ଉଲ୍ଲେଖନୀୟ ସାହସିକତା ପ୍ରଦର୍ଶନ ପାଇଁ ରାଜ୍ୟର 17 ଜଣଙ୍କୁ ମିଳିବ ପୁଲିସ ସେବା ପୁରସ୍କାର। ସାମାଜିକ ସଂହତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ। ଏବଂ ରାଜ୍ୟର 4ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ନେଇ ଏସ୍ଆର୍ସିଙ୍କ ସୂଚନା। ଦେଶ ଆସନ୍ତାକାଲି 80ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହା ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଉଭୟ ହିନ୍ଦୀ ଓ ଇଂରାଜୀରେ ଏହାର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ବୋଧନ ପରେ ଦୂରଦର୍ଶନରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଆକାଶବାଣୀରେ ରାତି 9:30 ସମୟରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଭାରତୀୟ ବାୟୁସେନାର 2ଟି MI-17 ହେଲିକପ୍ଟର ଦ୍ୱାରା ଆୟୋଜନସ୍ଥଳରେ ପୁଷ୍ପବୃଷ୍ଟି କରାଯିବ। ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପ ସଲାମିର ପ୍ରଦର୍ଶନ କରାଯିବ। ପ୍ରଥମଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଗାନ କରାଯିବ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇ ଭାରତର ସ୍ୱେଚ୍ଛାସେବୀମାନେ ଜାତୀୟ ଗାନ ବନ୍ଦେ ମାତରମ୍ ଗାଇବେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ରାଜ୍ୟସ୍ତରୀୟ ପରେଡ୍ ପାଇଁ ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧି ମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ। ଭୁବନେଶ୍ୱର DCPଙ୍କ ସମେତ 6 ଜଣ

ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ସାଳନ୍ଦୀ, ଗମ୍ଭୀରାଦି ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଭଦ୍ରକ ଜିଲ୍ଲା ଆଖୁଆପଦା ନିକଟରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସରକାର ବନ୍ୟା ସ୍ଥିତି ପ୍ରତି ସଜାଗ ରହିବା ସହ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଦିନ 2ଟା ସୁଦ୍ଧା ଜଳସ୍ତର 19.61 ମିଟର ଥିବାବେଳେ ବିପଦ ସଙ୍କେତ ହେଉଛି 18.33 ମିଟର। ସେହିପରି ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳସ୍ଥିତ ନୀଳକଣ୍ଠପୁରରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସାମିଲ ହୋଇ ପଦଯାତ୍ରା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଏହି ଅଭିଯାନ ସମଗ୍ର ଦେଶରେ ଜାତୀୟତାବୋଧ, ଏକତା ଓ ଆତ୍ମସମ୍ମାନର ଅନନ୍ୟ ଶିହରଣ ସୃଷ୍ଟି କରିଛି। ପ୍ରତ୍ୟେକ ଭାରତୀୟଙ୍କୁ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଗ୍ରାମ ଓ ବଳିଦାନକୁ ମନେ ପକାଇବା ସହ ଦେଶ ସେବା ପାଇଁ ସଂକଳ୍ପବଦ୍ଧ ହେବାକୁ ଏହା ପ୍ରେରଣା ଯୋଗାଉଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓ ବେଲପାହାଠାରେ ଆୟୋଜିତ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଅଭିଯାନରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗଦେଇ ଜାତୀୟତା ଅଖଣ୍ଡତାର ପ୍ରତୀକ ତ୍ରିରଙ୍ଗା ପ୍ରତି ସମ୍ମାନ ଜଣାଇ ନଗର ପରିକ୍ରମା କରିଥିଲେ। ରାଜ୍ୟରେ ଥିବା ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ଜିଲ୍ଲାସ୍ତରରେ ଏକ ଉପଯୁକ୍ତ ଆଭ୍ୟନ୍ତରୀଣ ରିପୋର୍ଟିଂ ବ୍ୟବସ୍ଥା ଅବସ୍ଥାପିତ କରି ଅବୈଧ ଚାଷ ସମ୍ପର୍କିତ ସୂଚନା ପ୍ରଦାନ ପାଇଁ 6ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଶ୍ରୀ ପାଢ଼ୀ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଦୁର୍ଗମ ଅପହଞ୍ଚ ଅଞ୍ଚଳରେ ପ୍ରତିବର୍ଷ ସରକାରୀ ରାଜସ୍ୱ ଜମିକୁ ଅବୈଧ ଗଞ୍ଜେଇ ଚାଷ ପାଇଁ ବ୍ୟବହାର କରାଯାଉଥିବାରୁ ଏଥିପ୍ରତି ସଜାଗ ରହିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡ଼କର ଦୂରାବସ୍ଥା ଏବଂ ଛକଗୁଡ଼ିକରେ ବିଦ୍ୟୁତ୍ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ। ଉଲ୍ଲେଖନୀୟ ସାହସିକତା ପ୍ରଦର୍ଶନ ପାଇଁ ରାଜ୍ୟର 17 ଜଣଙ୍କୁ ମିଳିବ ପୁଲିସ୍ ସେବା ପୁରସ୍କାର। ସାମାଜିକ ସଂହତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ ଏବଂ ରାଜ୍ୟର 4ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ନେଇ ଏସ୍ଆର୍ସିଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ପ୍ରଫୁଲ୍ଲକରଙ୍କ ରଚନାରୁ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ ଶୁଣୁଥିଲେ ଏହି ଭକ୍ତି ଗୀତଟି। ଏଥିସହିତ ଭକ୍ତି ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆସନ୍ତୁ ଶୁଣିବା ପରେ ପରେ କେତୋଟି ସୁଗମ ସଙ୍ଗୀତ।

ସୁରେଶ ପରିଡ଼ାଙ୍କ ରଚନାରେ ଶିଳ୍ପୀ ଇରା ମହାନ୍ତିଙ୍କ କଣ୍ଠରେ ଶୁଣୁଥିଲେ ଏହି ସୁଗମ ସଙ୍ଗୀତଟି। ଆକାଶବାଣୀ ବାରିପଦା ଏଥିସହିତ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆସନ୍ତୁ ଶୁଣିବା ସୂଚନା ଓ ସମ୍ବାଦର କାର୍ଯ୍ୟକ୍ରମ।

ମ୍ୟାଲେରିଆ ନହେବାର ଉପାୟ ପ୍ରତିଦିନ ମଶାରି କିମ୍ବା କୀଟନାଶକ ଉପଚାରିତ ମଶାରି ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରି ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର। ଶୁଣନ୍ତୁ ଏକ ସୂଚନା। ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: पीएम फसल बीमा योजना से करीब 2 लाख करोड़ रुपए क्लेम के रूप में किसानों को मिले।
1: नाम होचे गौतम सबक, ग्राम हतापुर, पंचायत रणशाली, ब्लॉक पुरस्तमपुर, जिला गंजाम। मु प्रधानमंत्री फसल बीमा करिथिबा जोगु आर्थिक 85,000 टंका सहायता पाइली। प्रत्येक चाषी भाई भौणीनकु अनुरोध, समस्ते प्रधानमंत्री फसल बीमा करन।
2: खरीफ फसल बीमा पाई शीघ्र पंजीकरण करन्तु।
3: बैंक शाखा, बीमा कंपनी, कृषि ऋण समिति, जनसेवा केन्द्र CSC को जोगाजोग करन्तु।
2: फसल बीमा संबंधी सूचना पाई हेल्पलाइन नंबर 1447 को कॉल करन्तु।
4: ପିଲାମାନେ, ଆଜି ଆମ ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଗୋଟେ ଲେଖାଏଁ କୃମିନାଶକ ବଟିକା ଆଲବେଣ୍ଡାଜଲ୍ ଖାଇବାକୁ ଦିଆଯିବ। ତୁମେମାନେ ଜାଣିଛ, କୃମି ସଂକ୍ରମିତ ପିଲାମାନେ କୁପୋଷଣ ଏବଂ ରକ୍ତହୀନତା ଯୋଗୁଁ ସବୁବେଳେ କ୍ଳାନ୍ତ ଅନୁଭବ କରନ୍ତି। ସେମାନଙ୍କର ଶାରୀରିକ ଏବଂ ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। କୃମି ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ନଖକୁ ଛୋଟ ଏବଂ ସଫା ରଖିବା, ସବୁବେଳେ ବିଶୁଦ୍ଧ ପାଣି ପିଇବା, ଖାଦ୍ୟକୁ ସଦାସର୍ବଦା ଭଲ ଭାବରେ ଘୋଡ଼େଇକି ରଖିବା, ଫଳ ଓ ପନିପରିବାଗୁଡ଼ିକୁ ଖାଇବା ଓ ରାନ୍ଧିବା ପୂର୍ବରୁ ପରିଷ୍କାର ପାଣିରେ ଧୋଇବା, ଖାଇବା ପୂର୍ବରୁ ଭଲ ଭାବରେ ସାବୁନରେ ହାତ ଧୋଇବା, ଖୋଲା ସ୍ଥାନରେ ମଳତ୍ୟାଗ ନକରି ଶୌଚାଳୟ ବ୍ୟବହାର କରିବା, ବାହାରେ ବୁଲାବୁଲି ବେଳେ ଜୋତା ବ୍ୟବହାର କରିବା ଏବଂ ଆମ ପରିବେଶକୁ ସବୁବେଳେ ସଫା ରଖିବା।
3: 1 ବର୍ଷରୁ 2 ବର୍ଷ ପିଲାଙ୍କୁ 5 ml ଆଲବେଣ୍ଡାଜୁଏଲ୍ ସିରପ ଆବଶ୍ୟକ ପଡ଼ିଥାଏ। 2ରୁ 5 ବର୍ଷ ଯାଏ ପିଲାଙ୍କୁ 10 ml ଆଲବେଣ୍ଡାଜୁଏଲ୍ ସିରପ ଦିଆଯାଇଥାଏ। 5 ବର୍ଷରୁ 19 ବର୍ଷ ଯାଏ ଗୋଟିଏ ଲେଖାଏଁ ଆଲବେଣ୍ଡାଜୁଏଲ୍ ବଟିକା ଚୋବେଇ ଚୋବେଇ ଖାଇବାକୁ ପଡ଼େ। ସୁସ୍ଥ ଶିଶୁ, ସୁସ୍ଥ ସମାଜ।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦେଶ ଆସନ୍ତାକାଲି ପାଳନ କରିବ 80ତମ ସ୍ୱାଧୀନତା ଦିବସ। ଆଉ କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଐତିହାସିକ ଲାଲକିଲ୍ଲାଠାରୁ ଆସନ୍ତାକାଲି ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ 1000 ମୋବାଇଲ ଟାୱାର ସ୍ଥାପନ କରିବେ ସରକାର। ସାଇବର ଅପରାଧର ମୁକାବିଲା ପାଇଁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଏବଂ ଅବପାତ ପ୍ରଭାବରେ ରାଜ୍ୟର 4 ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ରାତି ପାହିଲେ ଦେଶ 80ତମ ସ୍ୱାଧୀନତା ଦିବସ ପାଳନ କରିବ। ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଉ କିଛି ସମୟ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ

ଓ ସମ୍ବୋଧନ କରିବେ। ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଉଭୟ ହିନ୍ଦୀ ଓ ଇଂରାଜୀରେ ଏହାର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ବୋଧନ ପରେ ଦୂରଦର୍ଶନରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଆକାଶବାଣୀରେ ରାତି 9:30 ସମୟରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଭାରତୀୟ ବାୟୁସେନାର 2 MI-17 ହେଲିକପ୍ଟର ଦ୍ୱାରା ଆୟୋଜନ ସ୍ଥଳରେ ପୁଷ୍ପବୃଷ୍ଟି କରାଯିବ। ରାଷ୍ଟ୍ରୀୟ ଗାନ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ପ୍ରଥମଥର ପାଇଁ ଲାଲକିଲ୍ଲାଠାରେ ବନ୍ଦେ ମାତରମ୍ ଗାନ କରାଯିବ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇ ଭାରତର ସ୍ୱେଚ୍ଛାସେବୀମାନେ ବନ୍ଦେ ମାତରମ୍ ଗାଇବେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ଭୁବନେଶ୍ୱରରେ ଆସନ୍ତାକାଲି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଳାହାଣ୍ଡିରେ ଏବଂ ପ୍ରଭାତୀ ପରିଡ଼ା ସୁନ୍ଦରଗଡ଼ରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିଭଳି କଟକ ବାରବାଟୀ ଷ୍ଟାଡିୟମ୍ରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିବେ। ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାର ପୁଲିସ୍ ଅଗ୍ନିଶମ ସେବା ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସ ଆଦି ସେବାର 1057 ଜଣ କର୍ମଚାରୀଙ୍କ ପାଇଁ ବୀରତ୍ୱ ଏବଂ ସେବା ପଦକ ଘୋଷଣା କରିଛନ୍ତି। ଓଡ଼ିଶାର 17 ଜଣଙ୍କୁ ପୁଲିସ୍ ସେବା ପୁରସ୍କାର ମିଳିବ। 5 ଜଣଙ୍କୁ ସାହସିକତା ଓ 2 ଜଣଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ କରାଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଉପ ଆରକ୍ଷୀ ଅଧୀକ୍ଷକ ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। 10 ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପାଇଁ ଚୟନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆସନ୍ତାକାଲି ପୂର୍ବାହ୍ନ ସମୟରେ ଗୃହ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ପଦକ ପ୍ରଦାନ କରିବେ। ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଆସନ୍ତା ରବିବାରଠାରୁ ସାଧାରଣ ନାଗରିକଙ୍କ ପାଇଁ ଖୋଲା ରହିବ। ଏହା ପୂର୍ବରୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ପରିଦର୍ଶନ କରିଛନ୍ତି। ପ୍ରତିଦିନ ସକାଳ 10:00 ସନ୍ଧ୍ୟା 6:00 ପର୍ଯ୍ୟନ୍ତ ସାଧାରଣ ପର୍ଯ୍ୟଟକ ଉଦ୍ୟାନ ବୁଲି ଦେଖିପାରିବେ। ଜାତୀୟ କ୍ରୀଡ଼ା ଦିବସରେ କ୍ରୀଡ଼ାବିତ୍ ଏବଂ ଗୁରୁ ଦିବସରେ ଶିକ୍ଷକମାନଙ୍କୁ ଭ୍ରମଣର ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ପରିଦର୍ଶକମାନେ ରାଷ୍ଟ୍ରପତି ଭବନ ଅନ୍ଲାଇନ୍ ୱେବ୍ସାଇଟ୍ରେ ବୁକିଂ କରିପାରିବେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ଓଡ଼ିଶା ପର୍ଯ୍ୟଟନ ସେବା ଓଟିଏସ୍ କ୍ୟାଡରର ଅଧିକାରୀ ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିଛନ୍ତି। ଧଉଳି, ରତ୍ନଗିରି, ଉଦୟଗିରି, ଲଳିତଗିରି ଏବଂ ଜିରାଙ୍ଗ ସମେତ ସମୃଦ୍ଧ ବୌଦ୍ଧ ଐତିହ୍ୟର ବିକାଶ ଉପରେ ବିଶେଷ ଧ୍ୟାନ ଦେଇ ରାଜ୍ୟର ପର୍ଯ୍ୟଟନ ସମ୍ଭାବନା ଉପରେ ଆଲୋଚନା କରିଥିଲେ। ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ 960 ଓ ଭୁବନେଶ୍ୱରରେ 40 4G BSNL ମୋବାଇଲ୍ ଟାୱାର ସ୍ଥାପନ କରାଯିବ। 5000 ଉର୍ଦ୍ଧ୍ୱ ମାଧ୍ୟମିକ ବିଦ୍ୟାଳୟ, 1100 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ 6500 ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟକେନ୍ଦ୍ରକୁ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ସମ୍ପ୍ରସାରିତ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ଭାରତ ନିଧି DBN ଅନୁଦାନପ୍ରାପ୍ତ ପ୍ରକଳ୍ପ ଓ ରାଜ୍ୟ ସରକାର ଏହାର ସମସ୍ତ ଖର୍ଚ୍ଚ ବହନ କରିବେ। ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ମୋବାଇଲ୍ ଟାୱାର କାର୍ଯ୍ୟ ଶେଷ ହେବ ବୋଲି BSNLର ଓଡ଼ିଶା ମୁଖ୍ୟ ପ୍ରବନ୍ଧକ DK ବେହେରା କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାଇବର ଅପରାଧର ମୁକାବିଲା, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବାନ ଡିଜିଟାଲ୍ ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଓଡ଼ିଶା ପୁଲିସ୍, ବିଦ୍ୟାଳୟ, ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ ଆଜି ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ଦୋଷ ମିଶ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ବ୍ୟାପକ ଅଭିଯାନରେ ରାଜ୍ୟର 35 ପୁଲିସ୍ ଜିଲ୍ଲା ଅନ୍ତର୍ଗତ 20,000 ଉର୍ଦ୍ଧ୍ୱ ବିଦ୍ୟାଳୟ ଏବଂ 2,000 ଉର୍ଦ୍ଧ୍ୱ ମହାବିଦ୍ୟାଳୟ ଆଭାସୀ ଜରିଆରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ସାଇବର ଆର୍ଥିକ ଠକେଇ ସମୟରେ ତୁରନ୍ତ ପଦକ୍ଷେପ ନେବାର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। ଠକେଇର ଶିକାର ହେବା ପରେ ଯଥାଶୀଘ୍ର ଅଭିଯୋଗ କରାଗଲେ ଠକେଇ ଅର୍ଥକୁ ରୋକିବା ଏବଂ ପୁନରୁଦ୍ଧାରର ସମ୍ଭାବନା ଅଧିକ ଥାଏ ବୋଲି ସାଇବର ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ତୃଣମୂଳ ସ୍ତରରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ସୁରକ୍ଷିତ ଓ ଦାୟିତ୍ୱବାନ ଡିଜିଟାଲ୍ ସମାଜ ଗଠନ ସମ୍ପର୍କିତ ସାମୁହିକ ସଂକଳ୍ପ ନିଆଯାଇଥିଲା।
ରାଜ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା

0: ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ 2026 ଏବଂ ଅନ୍ୟ ନିୟାମକ ବ୍ୟବସ୍ଥାର ପ୍ରଭାବୀ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟର ସମବାୟ କ୍ଷେତ୍ରକୁ ଅଧିକ ଆଧୁନିକ ପ୍ରଯୁକ୍ତି ନିର୍ଭର ସ୍ୱଚ୍ଛ ଦକ୍ଷ ଓ ଆତ୍ମନିର୍ଭର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ଓ ଲ୍ୟାମ୍ସ ଅଧିକାରୀଙ୍କ ପାଇଁ ବୈଷୟିକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରଶିକ୍ଷଣ କାର୍ଯ୍ୟର ଶୁଭାରମ୍ଭ କରି କହିଛନ୍ତି, ପ୍ୟାକ୍ସ ଓ ଲ୍ୟାମ୍ସ ଅଧିକାରୀମାନଙ୍କୁ ମୌଳିକ କମ୍ପ୍ୟୁଟର ଜ୍ଞାନ, ଡିଜିଟାଲ୍ କାର୍ଯ୍ୟପ୍ରଣାଳୀ ଓ ଆଇଟି ଉପକରଣର ବ୍ୟବହାରରେ ଦକ୍ଷ କରିବା ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ। ଏହାଦ୍ୱାରା ସମବାୟ ସଂସ୍ଥାଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଅଧିକ ଦ୍ରୁତ, ସ୍ୱଚ୍ଛ ଓ ଦକ୍ଷ ହୋଇପାରିବ। ପ୍ରଯୁକ୍ତିବିଦ୍ୟାର ବିକାଶ କରି ଯୁବ ବୈଷୟିକ ପ୍ରତିଭାଙ୍କୁ ସ୍ଥାନୀୟ ସ୍ତରରେ ନୂତନ ସୁଯୋଗ ପ୍ରଦାନ କରିବା ସରକାରଙ୍କର ମୂଳ ଲକ୍ଷ୍ୟ ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। କୋରାପୁଟ ଜିଲ୍ଲା ଜୟପୁରଠାରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ଆଇଟି ଭିତ୍ତିଭୂମିର ବିକାଶ, ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ରୋଜଗାର ସୃଷ୍ଟି ଏବଂ ଆଇଟି ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି ପଞ୍ଜୀକରଣ ଅବଧିକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୃଦ୍ଧି କରାଯାଇଛି। ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ପୂର୍ବରୁ ପଞ୍ଜୀକରଣର ଅବଧି 17 ତାରିଖ ଧାର୍ଯ୍ୟ କରାଯାଇଥିଲା। 1947 ଅଗଷ୍ଟ 14 ତାରିଖ ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା। ଏହି ଦିନକୁ ମନେ ପକାଇ ଦେଶ ଆଜି ବିଭାଜନ ବିଭୀଷିକା ସ୍କୃତି ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକ୍ରମେ 2021 ପ୍ରତିବର୍ଷ ଅଗଷ୍ଟ 14 ତାରିଖରେ ଏହି ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଶୁଣାଣି ବନ୍ଦ ରହିଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣିର ତାରିଖ ଗଣମାଧ୍ୟମ ଓ ସମ୍ଭାଦପତ୍ର ଜରିଆରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ା ଅଧୀନରେ ଡିଜିଟାଲ୍ ସାକ୍ଷରତା, ଆର୍ଥିକ ସାକ୍ଷରତା ଏବଂ ଅର୍ଥନୈତିକ, ସାମାଜିକ, ରାଜନୈତିକ ଅଧିକାର ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ହକି ବିଶ୍ୱକପ୍ 2026 ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ବେଲ୍ଜିୟମ୍ ଓ ନେଦରଲ୍ୟାଣ୍ଡ ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଏଥିରେ ଉଭୟ ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ପାଣିପାଗ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବା ସହ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହୋଇ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ସମେତ 9 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ଆସନ୍ତାକାଲି ପାଳନ କରିବ 80ତମ ସ୍ୱାଧୀନତା ଦିବସ। ଆଉ କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଐତିହାସିକ ଲାଲକିଲ୍ଲାଠାରୁ ଆସନ୍ତାକାଲି ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ 1000 ମୋବାଇଲ୍ ଟାୱାର ସ୍ଥାପନ କରିବେ ସରକାର। ସାଇବର ଅପରାଧର ମୁକାବିଲା ପାଇଁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଏବଂ ଅବପାତ ପ୍ରଭାବରେ ରାଜ୍ୟର 4 ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ ବିଭାଜନ ବିଭୀଷିକା ସ୍ମୃତି ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। 1947 ଅଗଷ୍ଟ 15 ଭାରତୀୟ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟର ଆରମ୍ଭ କରିଥିଲା। ଦୀର୍ଘ 200 ବର୍ଷର ବ୍ରିଟିଶ ପରାଧୀନତାର ଶୃଙ୍ଖଳକୁ ପ୍ରତିହତ କରି ଭାରତ ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା। ତେବେ ସ୍ୱାଧୀନତାର ଏହି ଆନନ୍ଦ ସହିତ ଜଡ଼ିତ ଥିଲା ଦେଶ ବିଭାଜନର ଗଭୀର ଯନ୍ତ୍ରଣାଦାୟକ

ପରିସ୍ଥିତି ଅଗଷ୍ଟ 14 ତାରିଖରେ ଅଖଣ୍ଡ ଭାରତ ଭୂମିରୁ ସୃଷ୍ଟି ହୋଇଥିଲା ଭାରତ ଓ ପାକିସ୍ତାନ ଦୁଇଟି ରାଷ୍ଟ୍ର। ଏହି ବିଭାଜନ କେବଳ ଭୂଖଣ୍ଡର ସୀମା ନିର୍ଦ୍ଧାରଣ କରିନଥିଲା, ବରଂ ଏହା ଥିଲା ଲକ୍ଷ ଲକ୍ଷ ନିରୀହ ମଣିଷଙ୍କ ରକ୍ତ ଅଶ୍ରୁ ନିର୍ବାସନ ଓ ନିର୍ଯାତନାର କରୁଣ ସାକ୍ଷୀ। ଇତିହାସର ଏହି ବିଷାଦମୟ ଅଧ୍ୟାୟରେ ପ୍ରାଣ ତଥା ଜନ୍ମଭୂମି ହରାଇଥିବା ଲୋକଙ୍କ ଆତ୍ମତ୍ୟାଗ ଏବଂ ସଂଘର୍ଷକୁ ସମ୍ମାନ ଜଣାଇ ପ୍ରତି

0: ବର୍ଷକୁ ସମ୍ମାନ ଜଣାଇ ପ୍ରତିବର୍ଷ ଅଗଷ୍ଟ 14 ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯାଉଛି। ସୀମାର ଉଭୟ ପାର୍ଶ୍ୱରୁ ପାଖାପାଖି 1,40,00,000 ଲୋକ ନିଜର ଭିଟା ମାଟି ସମ୍ପତ୍ତି ପରିବାର ଏବଂ ଅତୀତର ସ୍ମୃତି ଛାଡ଼ି ଶରଣାର୍ଥୀ ଭାବେ ଅନ୍ୟତ୍ର ପ୍ରସ୍ଥାନ କରିବାକୁ ବାଧ୍ୟ ହୋଇଥିଲେ। ରାତାରାତି ମଣିଷ ନିଜ ପରିବେଶରେ ପର ହୋଇଯାଇଥିଲା। ସାମ୍ପ୍ରଦାୟିକ ହିଂସା, ଲୁଟ୍ପାଟ, ଗଣହତ୍ୟା ଏବଂ ନିର୍ଯାତନାର ଯେଉଁ ତାଣ୍ଡବଲୀଳା ସୃଷ୍ଟି ହୋଇଥିଲା ତାହା ଆଜି ମଧ୍ୟ ମାନସପଟରେ ସିହରଣ ସୃଷ୍ଟି କରେ। ପାଖାପାଖି 5-10,00,000 ଲୋକ ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିଲେ। 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 14 ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଭାଜନ ବିଭୀଷିକା ସ୍ମୃତି ଦିବସ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଗାଇଛନ୍ତି ହରିହରନ୍, ଚଳଚ୍ଚିତ୍ର ରୋଜା।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଆକାଶବାଣୀ ଦିଲ୍ଲୀରୁ ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ଏହି ସମୟ ବର୍ତ୍ତମାନ ରାତି 8ଟା। ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। କଥାଚିତ୍ର ଅଭିମନ୍ୟୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା।

ଗଣତନ୍ତ୍ରର ଜନ୍ମଭୂମି ଦେଶବାସୀଙ୍କ ମଧ୍ୟରେ ଜନସହଭାଗିତାର ଭାବନା ସର୍ବଦା ନିହିତ ରହିଆସିଛି ଏବଂ ନୂତନ ଉତ୍ସାହ ଉଦ୍ଦୀପନା ସହିତ ଏହି ପରମ୍ପରାକୁ ଦେଶ

0: ବାସୀ ଆଗେଇ ନେବାରେ ସଫଳ ହୋଇଛନ୍ତି। ଦେଶର ସମ୍ବିଧାନ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି,
1: प्रतिष्ठा और अवसर की समानता तथा व्यक्ति की गरिमा हमारे संविधान के प्रमुख आदर्श है। आज साधारण पृष्ठभूमि के लोग अनेक क्षेत्र असाधारण योगदान दे रहे हैं। इससे मेरा ये विश्वास दृढ़ होता है कि आज के भारत में हर व्यक्ति बड़े सपने देख भी सकता है और उन्हें पूरा भी कर सकता है।
0: ରାଷ୍ଟ୍ରପତି କହିଛନ୍ତି, ଦେଶରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ରାଷ୍ଟ୍ରୀୟ ଜନକଲ୍ୟାଣକାରୀ ଅଭିଯାନଗୁଡ଼ିକୁ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ଲୋକଙ୍କର ସକ୍ରିୟ ସହଭାଗିତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଆମ ଗଣତନ୍ତ୍ରର ଏକ ପ୍ରେରଣାଦାୟକ ସଫଳତା ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସେ କହିଛନ୍ତି, ସମ୍ଭିଧାନରେ କାର୍ଯ୍ୟକାରିତା, ବିଧାନପାଳିକା ଏବଂ ନ୍ୟାୟପାଳିକାର ଦାୟିତ୍ୱ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହୋଇଛି। ଜନପ୍ରତିନିଧିଙ୍କର କର୍ତ୍ତବ୍ୟ ହେଉଛି ଲୋକଙ୍କ ଆକାଂକ୍ଷାକୁ ବିଧାନପାଳିକାରେ ବ୍ୟକ୍ତ କରିବା। ଦେଶ ଏବଂ ଦେଶବାସୀଙ୍କ ସ୍ୱାର୍ଥରେ ଥିବା ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା କାର୍ଯ୍ୟପାଳିକାର ଦାୟିତ୍ୱ। ସେହିଭଳି ସମ୍ବଳର ଅଭାବ ଯୋଗୁଁ ଯେପରି କୌଣସି ବ୍ୟକ୍ତି ନ୍ୟାୟରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ହେଉଛି ନ୍ୟାୟିକ ବ୍ୟବସ୍ଥାର କର୍ତ୍ତବ୍ୟ। ଏହି ତିନୋଟି ବର୍ଗ ନିଜ ନିଜ ସୀମା ପରିସରରେ ରହି ଦେଶ ତଥା ଦେଶବାସୀଙ୍କ କଲ୍ୟାଣ ନିମନ୍ତେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ଏହା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଦ୍ରୁତ ଏବଂ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି ଐତିହ୍ୟ ଓ ବିକାଶ ମଧ୍ୟରେ ସମନ୍ୱୟକୁ ପ୍ରାଥମିକତା ଦେବା ସହିତ ଦଶନ୍ଧି ଦଶନ୍ଧି ଧରି ବିକାଶରେ ପ୍ରତିବନ୍ଧକ ସାଜିଥିବା ଅନେକ ବାଧା ଦୂର କରିବାରେ ଭାରତ ସଫଳତାର ସାକ୍ଷୀ ପାଲଟିଛି ବୋଲି ସେ କହିଛନ୍ତି। ଏହି ସମୟ ମଧ୍ୟରେ ମହିଳା ଶିକ୍ଷା କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପିତ ହେବା ସହିତ 25 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖା ବାହାରକୁ ଅଣାଯାଇ ପାରିଛି। ଏତଦ୍ବ୍ୟତୀତ ବିଶ୍ୱର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ପ୍ରାୟ 69 କୋଟି ହିତାଧିକାରୀ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଯୋଡ଼ି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 32 କୋଟିରୁ ଅଧିକ ଖାତାଧାରୀ ମହିଳା ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ମାଗଣା ରାସନ ଯୋଗାଣ ମାଧ୍ୟମରେ 80 କୋଟିରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି। ଏହାଛଡ଼ା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ 60 କୋଟି ଲୋକଙ୍କୁ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି। କିଷାନ ସମ୍ମାନ ନିଧି ଯୋଜନା ଓ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି, ଦେଶରେ ରାଜପଥ, ଜଳପଥ, ରେଳପଥ ଓ ବିମାନପଥ ଭଳି ଆଧୁନିକ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଘଟିଛି, ଯାହାକି ନୂତନ ଉଦ୍ୟୋଗ ଲାଗି ସୁଯୋଗ ଏବଂ ନିଯୁକ୍ତି ସୃଷ୍ଟି କରିବା ସହିତ ନିବେଶକଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୋଇଛି। ରାଷ୍ଟ୍ରପତି କହିଛନ୍ତି, ରାଷ୍ଟ୍ରୀୟ ସ୍ୱାର୍ଥ ହିଁ ଭାରତର ବୈଦେଶିକ ନୀତିର ମୂଳଦୁଆ। ଶାନ୍ତି, ସହଯୋଗ, ଆଲୋଚନା ଏବଂ ବସୁଧୈବ କୁଟୁମ୍ବକମ୍ର ଆଦର୍ଶ ଆମ ବୈଦେଶିକ ନୀତିର ସ୍ତମ୍ଭ ଭାବେ ପରିଗଣିତ ହୋଇଥାଏ। ଆର୍ଥିକ ସହଯୋଗ ଏବଂ ବାଣିଜ୍ୟିକ କାରବାର ବୃଦ୍ଧି କରିବା ସହିତ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭାରତ ଇତିମଧ୍ୟରେ ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏତଦ୍ବ୍ୟତୀତ ଗ୍ଲୋବାଲ୍ ସାଉଥ୍ର ଦେଶଗୁଡ଼ିକ ମଧ୍ୟରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ସହିତ ନିଜର ଏକ ବିଶ୍ୱସ୍ତ ଭାଗିଦାରୀର ଭୂମିକା ନିମନ୍ତେ ବିଶ୍ୱ ମଞ୍ଚରେ ଆମ ଦେଶର ମର୍ଯ୍ୟାଦା ଓ ପ୍ରଭାବ ବୃଦ୍ଧି ପାଇଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସେ କହିଛନ୍ତି, 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ସ୍ୱପ୍ନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କର ସମାବେଶୀ ବିକାଶ ଓ କଲ୍ୟାଣ। ଦେଶର ପ୍ରତ୍ୟେକ ଗ୍ରାମ, ସହର ଓ ପ୍ରତ୍ୟେକ ପରିବାରର ଲୋକେ ଅଧିକ ସୁସ୍ଥ, ସୁଖୀ ଓ ସମୃଦ୍ଧ ଜୀବନଯାପନ କରିବାର କାମନା କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶବାସୀଙ୍କ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅଶୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ଏହି ଉତ୍ସବର ନେତୃତ୍ୱ ନେବେ। ଭାରତୀୟ ବାୟୁସେନାର 2 Mi-17 ହେଲିକପ୍ଟର ଦ୍ୱାରା ଆୟୋଜନ ସ୍ଥଳରେ ପୁଷ୍ପବୃଷ୍ଟି କରାଯିବ। ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପ ସଲାମିର ପ୍ରଦର୍ଶନ କରାଯିବ। ପୁଷ୍ପବୃଷ୍ଟି ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଗାନ କରାଯିବ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇ ଭାରତର ସ୍ୱେଚ୍ଛାସେବୀମାନେ ଜାତୀୟ ଗାନ ବନ୍ଦେ ମାତରମ୍ ଗାଇବେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ଏହି ସମାରୋହକୁ ଦେଖିବା ପାଇଁ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରୁ ପିଏମ୍ ବିଶ୍ୱକର୍ମା ଯୋଜନାର 100 ଜଣ ହିତାଧିକାରୀଙ୍କୁ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

0: ସୂଚନା ଅନୁଯାୟୀ ବିଶ୍ୱକର୍ମା ହିତାଧିକାରୀଙ୍କୁ ସମ୍ମାନ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସ ସମାରୋହରେ ପିଏମ୍ ବିଶ୍ୱକର୍ମା ହିତାଧିକାରୀଙ୍କର ଅଂଶଗ୍ରହଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି କାରିଗର ଓ ଶିଳ୍ପୀମାନଙ୍କର ଅବଦାନର ସ୍ୱୀକୃତି ବୋଲି ମନ୍ତ୍ରଣାଳୟ କହିଛି। ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ପ୍ରତିରକ୍ଷା କ୍ଷେତ୍ର ଗଠନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆକାଶବାଣୀ ମାଧ୍ୟମରେ ଦେଶର ଯବାନମାନଙ୍କୁ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି। ସେ କହିଛନ୍ତି ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଗତ 12 ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଛି। ନିଜର ସୁରକ୍ଷା ଲାଗି ଆବଶ୍ୟକ ଉତ୍ପାଦଗୁଡ଼ିକୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରିବା ସହିତ ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ପ୍ରତିରକ୍ଷା ବିନିର୍ମାଣ ହବ୍ ଏବଂ ଏକ ପ୍ରମୁଖ ପ୍ରତିରକ୍ଷା ରପ୍ତାନୀକାରୀ ଦେଶ ଭାବେ ଉଭା ହୋଇଛି ବୋଲି ଶ୍ରୀ ସିଂ କହିଛନ୍ତି।
1: हमारी सरकार ने रक्षा क्षेत्र में आत्मनिर्भरता को हमेशा सर्वोच्च प्राथमिकता दी है। आज भारत केवल अपनी सुरक्षा आवश्यकताओं को पूरा करने वाला देश ही नहीं रहा, बल्कि हम ग्लोबल डिफेंस मैन्युफैक्चरिंग और डिफेंस एक्सपोर्ट्स के क्षेत्र में एक उभरती हुई शक्ति बन चुके हैं।
2: हमारा घरेलू रक्षा उत्पादन जो 2014 तक मात्र 46,000 करोड़ रुपए हुआ करता था, वो वित्त वर्ष 2025-26 में रिकॉर्ड 1,78,000 करोड़ रुपए पर पहुंच गया है।
0: ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପରିବାରବର୍ଗଙ୍କୁ ନିରାପଦ ଓ ନିରନ୍ତର ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଜଲ୍ ଜୀବନ ମିଶନର ସଫଳତାକୁ ଆଜି 7 ବର୍ଷ ପୂର୍ତ୍ତି ହୋଇଛି। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2019 ମସିହାରେ ଏହି ମିଶନ ଆରମ୍ଭ ହେବା ସମୟରେ 3,23,00,000 ପରିବାର ଏଥିରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଏହାର ହିତାଧିକାରୀଙ୍କ ସଂଖ୍ୟା 15,91,00,000 ପହଞ୍ଚିଛି। ଏହି ମିଶନ ଅଧୀନରେ 2,00,000 ଅଧିକ ଗ୍ରାମ ହରଘର ଜଲ୍ ପ୍ରମାଣପତ୍ର ହାସଲ କରିବାରେ ସଫଳ ହୋଇଛନ୍ତି। ଏହାଛଡ଼ା 12,68,00,000 ଅଧିକ ଅତିରିକ୍ତ ଗ୍ରାମୀଣ ପରିବାରବର୍ଗଙ୍କୁ ଜଳ ସଂଯୋଗ କରାଯାଇପାରିଛି ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି। ଦେଶପ୍ରେମ ଭାବନା ସହିତ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ନିଜକୁ ସମର୍ପିତ କରିବା ନିମନ୍ତେ ଦେଲେ ଆହ୍ୱାନ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ଆସନ୍ତାକାଲି 80ତମ ସ୍ୱାଧୀନତା ଦିବସ ପାଳନର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ। ଏବଂ ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ପ୍ରତିରକ୍ଷା କ୍ଷେତ୍ର ଗଠନ କରିବା ଲାଗି ଏହାର ଆଧୁନିକୀକରଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ସରକାର, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ସ୍କୃତିରେଖା ତାରିଣିଆ। ରାୟଗଡ଼ା ଜିଲ୍ଲାରେ ନିୟମଗିରି ଅଞ୍ଚଳର ଗ୍ରାମୀଣ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଆମ ରାସ୍ତା ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ପ୍ରାୟ 10,28,00,000 ଟଙ୍କା ବ୍ୟୟରେ ମୁନିଗୁଡ଼ା ବ୍ଲକ୍ରେ 10.3 କିଲୋମିଟର ଗ୍ରାମୀଣ ସଡ଼କ ଏବଂ 24 କ୍ରସ୍ ଡ୍ରେନେଜ୍ ନିର୍ମାଣ କରାଯିବ। ଏହାଦ୍ୱାରା ଦୁର୍ଗମ ଅଞ୍ଚଳର ଲୋକଙ୍କ ଯାତାୟତ ସହ ଶିକ୍ଷା ସ୍ୱାସ୍ଥ୍ୟ ଓ ଜୀବିକା କ୍ଷେତ୍ରରେ ସୁବିଧା ବୃଦ୍ଧି ପାଇବ ବୋଲି ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି।
5: ଏରିଆ ରାୟଗଡ଼ାରେ ଅଛି ନିୟମଗିରି ହିଲ୍ସରେ ଡୁଙ୍ଗରିଆ କନ୍ଦ ଆଉ ପୁଟାସିଂରେ ଆମର ଲାଞ୍ଜିଆ ସୌରା। 20 ବର୍ଷ ଯାଏ ଏଥିରେ ରାସ୍ତା କନେକ୍ଟିଭିଟି ନଥିଲା, ଯେହେତୁ ଅତ୍ୟନ୍ତ ପାହାଡ଼ିଆ ଅଞ୍ଚଳ ଅଛି ଓ ଛୋଟ ଛୋଟ ସ୍କାଟର୍ଡ ହାବିଟେସନ୍ ଅଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 4 ଆଉ ମିଶନ ପୋୱାରରେ ଗୁଡ଼ାଏ ପ୍ରୋଜେକ୍ଟ ଲଞ୍ଚ ହୋଇଛି। ତା ଛଡ଼ା ବି ପପୁଲେସନ୍ କ୍ରାଇଟେରିଆରେ ଯେଉଁ ହାବିଟେସନ୍ ବସିଲେ ନାହିଁ ସେମାନଙ୍କ ପାଇଁ ରୋଡ୍ କନେକ୍ଟିଭିଟି ଶୀଘ୍ର ଦେବା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ଆଉ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ରେ ତାଙ୍କର ଆଜି ଗୋଟେ MOU ହୋଇଛି। ଯେହେତୁ ରାୟଗଡ଼ା ଗୋଟେ ଆସ୍ପିରେସନାଲ୍ ଡିଷ୍ଟ୍ରିକ୍ଟ ଆଉ MCL ଆମକୁ ସପୋର୍ଟ କରୁଛି। ଆଜି ମୁନିଗୁଡ଼ା ବ୍ଲକର ଯେଉଁ ନିୟମଗିରି ଅଞ୍ଚଳ ଅଛି ସେଠାରେ ପ୍ରାୟ 9-10 ବସ୍ତିକୁ କନେକ୍ଟ କରିବା ପାଇଁ ପ୍ରାୟ 10-12 କିଲୋମିଟର ରାସ୍ତା କରିବା ପାଇଁ 10 କୋଟି ଟଙ୍କା MOU ହସ୍ତାକ୍ଷର ହେଉଛି ଆଉ ସେଠାରେ MCL ଆମକୁ ସେ ସାହାଯ୍ୟ କରିବ ଓ ବ୍ଲକ ପ୍ରଶାସନ ସେ ସବୁ ରାସ୍ତା କରିକି ପ୍ରାୟ 500-600 ଲୋକ କିନ୍ତୁ ଦେ ଆର୍ ସ୍କାଟର୍ଡ ଆକ୍ରସ୍ ଭେରିୟସ୍ ହାବିଟେସନ୍ସ ସେମାନଙ୍କୁ ରାସ୍ତା ଯୋଗାଯୋଗ

0: ରାସ୍ତା ଗଲେ ଆମ୍ବୁଲାନ୍ସ ଯିବ, ବିଡ଼ିଓ ତହସିଲଦାର ସମସ୍ତଙ୍କ ଗାଡ଼ି ଯିବ, ସେ ଲୋକଙ୍କ ପାଇଁ ଭତ୍ତା ଆଉ ଚାଉଳ ରାସନ ନେବା ପାଇଁ ତାଙ୍କୁ ବି ସୁବିଧା ହେବ, ସେମାନଙ୍କୁ ବି ତଳେ ଆସିକି ଆହୁରି ଲୋକଙ୍କ ସାଙ୍ଗେ ମିକ୍ସ ହେବା ପାଇଁ ସମ୍ଭାବନା ହେବ, ଆଉ ପ୍ରଶାସନ ବି ତାଙ୍କ ପାଖରେ ସବୁ ଦୁଃଖ ସୁଖ ବୁଝିବା ପାଇଁ ଆମେ ପହଞ୍ଚି ପାରିବୁ। ତ ଆମେ ଭାବୁଛୁ ଏଇଟା ନିୟମଗିରି ଅଞ୍ଚଳ ଆମର ଡୁଙ୍ଗରିଆ କାନ୍ଦ ଲୋକଙ୍କ ପାଇଁ ଗୋଟେ ଭଲ ପଦକ୍ଷେପ।
1: ରାୟଗଡ଼ା ଜିଲ୍ଲାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ତିନିଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏଥିରେ ତ୍ରିରଙ୍ଗା, ବାଇକ୍ ରାଲି, ପଦଯାତ୍ରା, ରଙ୍ଗୋଲି ଓ ଚିତ୍ରକଳା ପ୍ରତିଯୋଗିତା ସହ ବିଭାଜନ ବିଭୀଷିକା ସ୍ମୃତି ଦିବସରେ ନିରବ ପ୍ରାର୍ଥନା, କ୍ଷୁଦ୍ର ନାଟକ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରାଯିବ। ଶେଷ ଦିନ ବନ୍ଦେ ମାତରମ୍ କନ୍ସର୍ଟ ଓ ଦେଶାତ୍ମକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଜିଲ୍ଲାରେ 1,00,000 ତ୍ରିରଙ୍ଗା ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ଘରେ ଘରେ ପହଞ୍ଚାଯାଇଛି। ରାୟଗଡ଼ାରେ ପ୍ରସ୍ତାବିତ ବୃହତ୍ ଆଲୁମିନା ରିଫାଇନେରୀ ଓ ଆନୁଷଙ୍ଗିକ ଖଣିଜ ଶିଳ୍ପ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଓ କରନ୍ ଆଦାନୀ। ପ୍ରାୟ 1,08,000 କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଏହି ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପରେ ବୃହତ୍ ଆଲୁମିନା ରିଫାଇନେରୀ, ଆଲୁମିନିୟମ୍ ସ୍ମେଲ୍ଟର, ଡାଉନ୍ଷ୍ଟ୍ରିମ୍ ଆଲୁମିନିୟମ୍ ପାର୍କ ଏବଂ ଶକ୍ତି ପ୍ରକଳ୍ପ ସ୍ଥାପନର ପ୍ରସ୍ତାବ ରହିଛି। ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଛି। ବିଷମକଟକ, ମୁନିଗୁଡ଼ା ଓ ରାୟଗଡ଼ାରେ ଶୋଭାଯାତ୍ରା, ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ସଂସ୍କୃତି, ପରମ୍ପରା ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଶିଶୁମାନଙ୍କ ସାମଗ୍ରିକ ବିକାଶ ଓ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ରାୟଗଡ଼ାରେ ଆସ ଖେଳିବା, ଆସ ଶିଖିବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଙ୍ଗନବାଡ଼ି ବ୍ୟବସ୍ଥା ମାଧ୍ୟମରେ ଶିଶୁଙ୍କ ଶିକ୍ଷା ଓ ବିକାଶକୁ ଅଧିକ ଗତିଶୀଳ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। 80ତମ ସ୍ୱାଧୀନତା ଦିବସ ଉତ୍ସବରେ ଯୋଗଦେବା ପାଇଁ ରାୟଗଡ଼ାର ଭିନ୍ନକ୍ଷମ ଶିକ୍ଷାବିତ୍ ଓ ସମାଜସେବୀ ପ୍ରଫେସର କାମାକ୍ଷୀ ପ୍ରସାଦ ଦାସଙ୍କୁ ରାଷ୍ଟ୍ରପତି ଭବନରୁ ସ୍ୱତନ୍ତ୍ର ନିମନ୍ତ୍ରଣ ମିଳିଛି। ଡାକ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ବାସଭବନରେ ପହଞ୍ଚି ନିମନ୍ତ୍ରଣ ପତ୍ର ହସ୍ତାନ୍ତର କରିଛନ୍ତି। ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏଥିପାଇଁ ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲାକୁ 2ଟି ବର୍ଗରେ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟସ୍ତରୀୟ ଭୋଟର ତାଲିକା ପର୍ଯ୍ୟବେକ୍ଷକ। ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଭଳିରେ ସମୟ ବର୍ତ୍ତମାନ ରାତି 8:30। ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଅରୁଣ ମନ୍ତ୍ରୀଙ୍କ ରଚନାରୁ ଶିଳ୍ପୀ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଏ ଗୀତଟି।

ଶ୍ରୋତା ବନ୍ଧୁ, ଆପଣ ଅରୁଣ ମନ୍ତ୍ରୀଙ୍କ ରଚନାରୁ ଶିଳ୍ପୀ କରୁଣାକରଙ୍କ କଣ୍ଠରେ ଶୁଣୁଥିଲେ ଏହି ସୁଗମ ସଙ୍ଗୀତଟି। ଏଥିସହିତ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:40। ଆସନ୍ତୁ ଶୁଣିବା ପୁରୁଣା ଦିନର ମିଠା ମିଠା ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ। କଥାଚିତ୍ର ମୁଗଲେ ଆଜମ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

ଆଗେଇ ଚାଲିଛୁ। ବେଦବାକ୍ୟ ବୟଂ ରାଷ୍ଟ୍ରେ ଜାଗୃୟାମ୍ ଆମକୁ ସର୍ବଦା ଦେଶ ସେବା ପାଇଁ ପ୍ରସ୍ତୁତ ରହିବାକୁ ପ୍ରେରଣା ଦେଉଛି। ଆମର ସ୍ୱାଧୀନତା ସଂଗ୍ରାମ ସମୟରେ ବିଭିନ୍ନ ବିଚାରଧାରାର ଲୋକ ଗୋଟିଏ ସାଧାରଣ ଲକ୍ଷ୍ୟ ପାଇଁ ଏକଜୁଟ ହୋଇଥିଲେ, ତାହା ଥିଲା ଭାରତର ସ୍ୱାଧୀନତା। ସ୍ୱଦେଶୀ ଆନ୍ଦୋଳନ ସମୟରେ ବନ୍ଦେ ମାତରମ୍ ଗୀତ ସର୍ବଜନଙ୍କ ଗୀତରେ ପରିଣତ ହୋଇଥିଲା। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅଗଣିତ ଭାରତୀୟ ଆମର ସ୍ୱାଧୀନତା ସଂଗ୍ରାମରେ ନିଜକୁ ସାମିଲ କରିଥିଲେ। ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ସାମାଜିକ ସଂସ୍କାର ଏବଂ ଦେଶପ୍ରେମର ସର୍ବୋଚ୍ଚ ଆଦର୍ଶକୁ ନିଜ ଜୀବନରେ ପ୍ରତିଫଳିତ କରିଥିଲେ। ଭାରତମାତାର ସେହି ସମସ୍ତ ମହାନ ସନ୍ତାନମାନଙ୍କୁ ମୁଁ ନମ୍ରତାର ସହିତ ପ୍ରଣାମ ଜଣାଉଛି, ଯାହାଙ୍କ ଆଦର୍ଶ ଆମ ଦେଶକୁ ସ୍ୱାଧୀନତା ପ୍ରାପ୍ତି ଏବଂ ତା'ପରେ ଦେଶର ପ୍ରଗତିର ପଥରେ ଆଗେଇ ନେଇଛି। ଆଜି ଅଗଷ୍ଟ 14 ତାରିଖରେ ଆମେ ବିଭାଜନ ବିଭୀଷିକା ସ୍କୃତି ଦିବସ ପାଳନ କରୁଛୁ। ବିଭାଜନ ଯୋଗୁଁ ହିଂସାରେ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଆମେ ଗଭୀର ଶ୍ରଦ୍ଧାର ସହ ସ୍ମରଣ କରୁଛୁ। ବିଭାଜନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ସାମ୍ପ୍ରଦାୟିକ ହିଂସାର ଶିକାର ହୋଇ ଶରଣାର୍ଥୀ ହେବାକୁ ବାଧ୍ୟ ହୋଇଥିଲେ ଏବଂ ବିଭାଜନର ଭୟାବହତା ସହିଥିଲେ, ତଥାପି ସେମାନେ ନିଜର ପରିଚୟ ତ୍ୟାଗ କରିନଥିଲେ। ଆମର ସ୍ୱାଧୀନତା ପ୍ରାପ୍ତି ସମୟରେ ବିଭାଜନର ଭୟାବହ ପରିଣାମ ସହିତ ନୂତନ ଭାବେ ସ୍ୱାଧୀନତା ପାଇଥିବା ଭାରତ ସହିତ 550ରୁ ଅଧିକ ଦେଶୀୟ ରାଜ୍ୟର ଏକୀକରଣ ଏକ ଅସାଧାରଣ ଆହ୍ୱାନ ଥିଲା। ସର୍ଦ୍ଦାର ପଟେଲ ରାଜତନ୍ତ୍ର ବ୍ୟବସ୍ଥାର ଅବସାନ ଘଟାଇ ଦେଶୀୟ ରାଜ୍ୟଗୁଡ଼ିକୁ ଆମ ସ୍ୱାଧୀନ ଗଣତନ୍ତ୍ର ସହିତ ଏକୀଭୂତ କରିଥିଲେ। ଆଧୁନିକ ଭାରତର ଏକତାର ଶିଳ୍ପୀ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ସ୍ମୃତି ପ୍ରତି ଏକ କୃତଜ୍ଞ ରାଷ୍ଟ୍ର ପକ୍ଷରୁ ମୁଁ ମୋର ଶ୍ରଦ୍ଧାପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୋର ପ୍ରିୟ ଦେଶବାସୀ, ଭାରତର ଜନସାଧାରଣଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନ ଜନସହଭାଗିତାର ଭିତ୍ତି ଉପରେ ପ୍ରତିଷ୍ଠିତ। ଆମ ଦେଶର ଲୋକମାନଙ୍କ ମଧ୍ୟରେ ଜନସହଭାଗିତାର ଭାବନା ସର୍ବଦା ନିହିତ ରହିଆସିଛି। ଆମ ଦେଶ ହେଉଛି ଗଣତନ୍ତ୍ରର ଜନ୍ମଭୂମି। ନୂତନ ଉତ୍ସାହ ଓ ଉଦ୍ଦୀପନାର ସହିତ ଆମ ଦେଶବାସୀ ଜନସହଭାଗିତାର ଏହି ପରମ୍ପରାକୁ ଆଗେଇ ନେଉଛନ୍ତି। ଲୋକମାନଙ୍କର ସକ୍ରିୟ ସହଭାଗିତା ମାଧ୍ୟମରେ ରାଷ୍ଟ୍ରୀୟ ଅଭିଯାନଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି। ଏହା ଆମ ଗଣତନ୍ତ୍ରର ଏକ ପ୍ରେରଣାଦାୟକ ସଫଳତା। ସ୍ଥିତିର ଓ ସୁଯୋଗର ସମାନତା ସହିତ ବ୍ୟକ୍ତିର ମର୍ଯ୍ୟାଦା ଆମ ସମ୍ବିଧାନର ପ୍ରମୁଖ ଆଦର୍ଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆଜି ସାଧାରଣ ପୃଷ୍ଠଭୂମିରୁ ଆସୁଥିବା ଲୋକମାନେ ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଅବଦାନ ଦେଉଛନ୍ତି। ଏହା ମୋର ଏହି ବିଶ୍ୱାସକୁ ଆହୁରି ଦୃଢ଼ କରୁଛି ଯେ ଆଜିର ଭାରତରେ ପ୍ରତ୍ୟେକ ବ୍ୟକ୍ତି ବଡ଼ ସ୍ୱପ୍ନ ଦେଖିପାରିବେ ଏବଂ ସେହି ସ୍ୱପ୍ନଗୁଡ଼ିକୁ ସାକାର ମଧ୍ୟ କରିପାରିବେ। ଆମ ସମ୍ବିଧାନରେ କାର୍ଯ୍ୟପାଳିକା, ବିଧାନପାଳିକା ଏବଂ ନ୍ୟାୟପାଳିକାର ଦାୟିତ୍ୱ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହୋଇଛି। ଜନପ୍ରତିନିଧିଙ୍କ କର୍ତ୍ତବ୍ୟ ହେଉଛି ଲୋକମାନଙ୍କ ଆକାଂକ୍ଷାକୁ ବିଧାନପାଳିକାରେ ବ୍ୟକ୍ତ କରିବା। ଦେଶ ଏବଂ ଦେଶବାସୀଙ୍କ ସ୍ୱାର୍ଥରେ ଥିବା ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା କାର୍ଯ୍ୟପାଳିକାର ଦାୟିତ୍ୱ। ନ୍ୟାୟିକ ବ୍ୟବସ୍ଥା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କର ଏହା ଦାୟିତ୍ୱ ଯେ ସାଧନର ଅଭାବ ଯୋଗୁଁ ଯେପରି କେହି ନ୍ୟାୟରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବା। ସମାଜର ବଞ୍ଚିତ ବର୍ଗର ଲୋକମାନଙ୍କ ସମେତ ସମସ୍ତ ନାଗରିକଙ୍କୁ ସମାନ ଭାବେ ସମୟୋଚିତ ଏବଂ ମର୍ଯ୍ୟାଦାର ସହିତ ନ୍ୟାୟ ପାଇବାର ସୁଯୋଗ ମିଳିବା ଉଚିତ। ମୋର ପ୍ରିୟ ଦେଶବାସୀ, ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଆମ ଦେଶ ଦ୍ରୁତ ଏବଂ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିବା, ଐତିହ୍ୟ ଓ ବିକାଶ ମଧ୍ୟରେ ସମନ୍ୱୟକୁ ପ୍ରାଥମିକତା ଦେବା ଓ ଦଶନ୍ଧି ଦଶନ୍ଧି ଧରି ବିକାଶରେ ପ୍ରତିବନ୍ଧକ ସାଜିଥିବା ଅନେକ ବାଧା ଦୂର କରିବାର ସଫଳତାର ସାକ୍ଷୀ ପାଲଟିଛି। ଆମ ଦେଶ ମହାତ୍ମା ଜ୍ୟୋତିବା ଫୁଲେଙ୍କ 200ତମ ଜୟନ୍ତୀ ପାଳନ କରୁଛି। ମହାତ୍ମା ଫୁଲେ ଏବଂ କ୍ରାନ୍ତି ଜ୍ୟୋତି ସାବିତ୍ରୀବାଈ ଫୁଲେ ସାମାଜିକ ନ୍ୟାୟ, ଶିକ୍ଷା, ମହିଳା ସଶକ୍ତିକରଣ ଏବଂ ସମାନତା କ୍ଷେତ୍ରରେ ଐତିହାସିକ ଯୋଗଦାନ ଦେଇଥିଲେ। ସେମାନଙ୍କ ଆଦର୍ଶକୁ ଅନୁସରଣ କରି ଗତ କିଛି ବର୍ଷ ମଧ୍ୟରେ ଜାତୀୟ ସ୍ତରରେ ସମାଜର ବଞ୍ଚିତ ବର୍ଗର ଉନ୍ନତିକୁ ପ୍ରାଥମିକତା ଦିଆଯାଉଛି। ମହିଳା ଶିକ୍ଷା କ୍ଷେତ୍ରରେ ନୂଆ ମାନଦଣ୍ଡ ସ୍ଥାପିତ ହୋଇଛି। 25 କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଅଣାଯାଇଛି। ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ପ୍ରାୟ 69 କୋଟି ହିତାଧିକାରୀ ବ୍ୟାଙ୍କିଂ ବ୍ୟବସ୍ଥା ସହ ଯୋଡ଼ି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 32 କୋଟିରୁ ଅଧିକ ଖାତାଧାରୀ ମହିଳା। ମାଗଣା ରାସନ ଯୋଗାଇ 80 କୋଟିରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ 60 କୋଟି ଲୋକଙ୍କୁ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି।
কিষাণ সম্মাননিধি এবং কিষাণ ক্রেডিট কার্ড, চাষবাস, দুগ্ধ উৎপাদন।

କୁକୁଡ଼ା ପାଳନ, ମତ୍ସ୍ୟଚାଷ ଏବଂ ମହୁଚାଷ ଭଳି କାର୍ଯ୍ୟରେ ନିୟୋଜିତ କୃଷକମାନଙ୍କୁ ସହାୟତା ଯୋଗାଇ ଆସିଛି। ବିଶ୍ୱର ଇତିହାସ ଏହାର ସାକ୍ଷୀ ଯେ ଦୃଢ଼ ସାଂସ୍କୃତିକ ପରିଚୟର ଭାବନା ଉପରେ ଆଧାରିତ ବିକାଶ ଦ୍ରୁତ ଏବଂ ସ୍ଥାୟୀ ହୋଇଥାଏ। ଆଜି ଦେଶରେ ଏହି ସଚେତନତା ବୃଦ୍ଧି ପାଉଛି ଯେ ସାଂସ୍କୃତିକ ଗୌରବର ଭାବନା ଦେଶର ଆଭ୍ୟନ୍ତରୀଣ ଶକ୍ତିକୁ ସୁଦୃଢ଼ କରୁଛି। ଆମର ପୂର୍ବସୂରୀମାନେ ଜ୍ଞାନ, ବିଜ୍ଞାନ, କଳା ଓ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସଦାଚାରର ଏକ ସମୃଦ୍ଧ ପରମ୍ପରା ଆମକୁ ଦେଇଯାଇଛନ୍ତି। ଆମେ ଆମର ଐତିହ୍ୟ ଏବଂ ବିକାଶ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ୁଛୁ। ଆମ ଦେଶରେ ବିଶ୍ୱର ସର୍ବବୃହତ ଏବଂ ସର୍ବୋତ୍ତମ ଡିଜିଟାଲ ଭିତ୍ତିଭୂମି ବିକଶିତ ହୋଇଛି। ଏବେ ଛୋଟ ଛୋଟ ଗ୍ରାମାଞ୍ଚଳର ଦୋକାନ ଏବଂ ରାସ୍ତାକଡ଼ର ବିକ୍ରେତାମାନଙ୍କ ମଧ୍ୟରେ ଡିଜିଟାଲ ମାଧ୍ୟମରେ ଦେୟ ପ୍ରଦାନ କରାଯାଉଛି। ବିଶ୍ୱରେ ହେଉଥିବା ବାସ୍ତବ ସମୟର ଡିଜିଟାଲ କାରବାରର ଅଧାରୁ ଅଧିକ ଭାରତରେ ହେଉଛି। ଭାରତର ଜନସାଧାରଣ ଏବଂ ସରକାର ମିଳିତ ଭାବେ ବିଶ୍ୱ ସମୁଦାୟ ସମ୍ମୁଖରେ ଡିଜିଟାଲ ବିପ୍ଳବର ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ସରକାର ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ଲୋକଙ୍କୁ କଲ୍ୟାଣମୂଳକ ଯୋଜନାଗୁଡ଼ିକର ସୁବିଧା ପ୍ରଦାନ କରିଛନ୍ତି। ଆମ ଦେଶରେ ରାଜପଥ, ଜଳପଥ, ରେଳପଥ ଏବଂ ବିମାନପଥ ଭଳି ଆଧୁନିକ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଘଟିଛି। ଏହା ନୂଆ ଉଦ୍ୟୋଗ ପାଇଁ ସୁଯୋଗ ସୃଷ୍ଟି ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ଏବଂ ନିବେଶକମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରୁଛି। ମୋର ପ୍ରିୟ ଦେଶବାସୀ, ବିଶ୍ୱର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଯୁଦ୍ଧ ଏବଂ ଅସ୍ଥିରତା ପ୍ରତ୍ୟେକ ଦେଶକୁ ପ୍ରଭାବିତ କରୁଛି। ଏଭଳି ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ଆମ ଅର୍ଥନୀତି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ଆଗକୁ ବଢ଼ୁଛି। ଅର୍ଥନୈତିକ ଆକଳନ ଅନୁସାରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ବିଶ୍ୱର ହାରାହାରି ଅଭିବୃଦ୍ଧି ହାରର 2 ଗୁଣରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଆତ୍ମନିର୍ଭର ଭାରତ ଅଭିଯାନ ଆମର ଅର୍ଥନୈତିକ ପ୍ରଗତି ଏବଂ ଜାତୀୟ ସୁରକ୍ଷାର ଭିତ୍ତିକୁ ଆହୁରି ସୁଦୃଢ଼ କରିଛି। ଆଧୁନିକ ବିକାଶର ପଥରେ ଆଗକୁ ବଢ଼ିବା ସହିତ ଭାରତ ବିଶ୍ୱସ୍ତରରେ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଆମ ଦେଶ 2030 ପାଇଁ ଧାର୍ଯ୍ୟ କରାଯାଇଥିବା କେତେକ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ହାସଲ କରିଛି। ବିଗତ କିଛି ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିର ବିକାଶ କ୍ଷେତ୍ରରେ ଆମ ଦେଶ ଅଭୂତପୂର୍ବ ପ୍ରଗତି ହାସଲ କରିଛି। ରାଷ୍ଟ୍ରୀୟ ସ୍ୱାର୍ଥ ଆମ ବୈଦେଶିକ ନୀତିର ମୂଳଦୁଆ। ଶାନ୍ତି, ସହଯୋଗ, ଆଲୋଚନା ଏବଂ ବସୁଧୈବ କୁଟୁମ୍ବକମ୍ର ଆଦର୍ଶ ଆମ ବୈଦେଶିକ ନୀତିର ସ୍ତମ୍ଭ। ଆର୍ଥିକ ସହଯୋଗ ବୃଦ୍ଧି କରିବା ଏବଂ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆମେ ଅନେକ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛୁ। ଗ୍ଲୋବାଲ ସାଉଥ୍ର ଦେଶଗୁଡ଼ିକ ମଧ୍ୟରେ ଆମେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛୁ। ବିଶ୍ୱମଞ୍ଚରେ ଆମ ଦେଶର ମର୍ଯ୍ୟାଦା ଓ ପ୍ରଭାବ ବୃଦ୍ଧି ପାଇଛି। ଆମେ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ବିଶ୍ୱାସ କରୁଛୁ। ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ବହୁପକ୍ଷୀୟ ସଂଗଠନରେ ବିଶ୍ୱ ସମୁଦାୟକୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ନିଶ୍ଚିତ କରିବା ଆମର ପ୍ରୟାସ। ଆମ ଦେଶର ଏହି ପ୍ରୟାସକୁ ଅନେକ ଦେଶରୁ ଦୃଢ଼ ସମର୍ଥନ ମିଳୁଛି। ମୋର ପ୍ରିୟ ଦେଶବାସୀ, ଭବିଷ୍ୟତ ପିଢ଼ିର ମଧ୍ୟ ଆମ ଭଳି ପ୍ରାକୃତିକ ସମ୍ପଦ ଉପରେ ସମାନ ଅଧିକାର ରହିଛି। ଆମର କୌଣସି କାର୍ଯ୍ୟ ଯେପରି ଭବିଷ୍ୟତ ପିଢ଼ିର ଏହି ଅଧିକାରର ପ୍ରୟୋଗରେ ସାମାନ୍ୟତମ ବି ହସ୍ତକ୍ଷେପ ନ କରେ ତାହା ଆମକୁ ନିଶ୍ଚିତ କରିବାକୁ ହେବ। ଆମେ ସମସ୍ତ ପ୍ରକାର ପ୍ରୟାସ କରିବା ଉଚିତ ଯେପରି ଆମେ ସେମାନଙ୍କ ପାଇଁ ପ୍ରକୃତିର ଆହୁରି ସମୃଦ୍ଧ ଭଣ୍ଡାର ଛାଡ଼ିଯାଇପାରିବା। ପରିବେଶ ସଂରକ୍ଷଣ ପ୍ରତି ଆମର ଆସ୍ଥା ଆମର ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ। ସାନ୍ତାଳୀ ଭାଷାରେ ରଚିତ ଏକ ସରଳ ଗୀତରେ ଏକ ଗଭୀର ବାର୍ତ୍ତା ରହିଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ରଚିତ ସେହି ଗୀତର କିଛି ଶବ୍ଦ ହେଉଛି, ଦାରେ ଗୁଜୁ କାନ୍ ତେଲତେ ମିରୁ ଚେଣେ ରାଗ ବହାୟା ଦାୟା ହାଏ ଗୋଏ ଗୁଜୁ କାନ୍ ଆବୋବା ଜାତି ଧରମ ଦାରେ ଚେଦାଗ ବାବନ ରାଗ ବହାୟା ଆବୋ ଅନା ତ୍ରେଲତେ। ଏହି ଗୀତରେ କବି ଏକ ଗଛ ସମ୍ପୂର୍ଣ୍ଣ ଶୁଖିଯାଇଥିବାରୁ ଦୁଃଖରେ ଅସହାୟ ହୋଇ କାନ୍ଦୁଥିବା ଏକ ଟିଆ ପକ୍ଷୀର ବର୍ଣ୍ଣନା କରିଛନ୍ତି। ସେ କହୁଛନ୍ତି, ହେ ମୋର ପ୍ରିୟ ଭାଇମାନେ, ଏକ ମରିଯାଉଥିବା ଗଛକୁ ଦେଖି ଟିଆ ପକ୍ଷୀ ବିଳାପ କରୁଛି। ହେ ମୋର ଭାଇମାନେ, ମାନବ ସଂସ୍କୃତିର ବୃକ୍ଷ ଧ୍ୱଂସ ହେଉଥିବା ବେଳେ ଆମେ ମଣିଷମାନେ କାହିଁକି ଦୁଃଖିତ ହେଉନାହୁଁ। ଏହି ଗୀତର ବାର୍ତ୍ତା ହେଉଛି, ପ୍ରକୃତି ଏବଂ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତେ ପ୍ରତିବଦ୍ଧ ହେବା ଆବଶ୍ୟକ। ସବୁଜ ସତେଜ ଗଛ ମାନବ ସମାଜର ନୈତିକ ଆଦର୍ଶ ଏବଂ ମଙ୍ଗଳର ପ୍ରତୀକ। ଏକ ପେଡ଼ ମା କେ ନାମ ଏବଂ ପରିବେଶ ପାଇଁ ଜୀବନଶୈଳୀ ବା ଲାଇଫ୍ ଭଳି ଅଭିଯାନର ଭାବନା ଅନୁଯାୟୀ ପରିବେଶ ସୁରକ୍ଷା ପାଇଁ ଆମେ ବ୍ୟକ୍ତିଗତ

ଏବଂ ସାମୂହିକ ଭାବେ ପ୍ରୟାସ କରିବା ଉଚିତ। ମୋର ପ୍ରିୟ ଦେଶବାସୀ, ଆମ ଝିଅମାନେ ଶିକ୍ଷା କ୍ଷେତ୍ରରେ ଅସାଧାରଣ ଭାବେ ଭଲ ପ୍ରଦର୍ଶନ କରୁଥିବା ଦେଖି ମୋତେ ଅତ୍ୟନ୍ତ ଆନନ୍ଦ ଲାଗୁଛି। ଏହା ସହିତ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଉଛି। କୃଷି ଉତ୍ପାଦକତା ବୃଦ୍ଧିରେ ଯୋଗଦାନ କରୁଥିବା ଡ୍ରୋନ୍ ଦିଦିଙ୍କଠାରୁ ଆରମ୍ଭ କରି ବାୟୁସେନାର ଫାଇଟର କମ୍ବାଟ ଲିଡର ପର୍ଯ୍ୟନ୍ତ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। ନିକଟରେ ଗ୍ଲାସ୍କୋରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଜିତିଥିବା ମୋଟ 13 ସ୍ୱର୍ଣ୍ଣପଦକ ମଧ୍ୟରୁ 8 ସ୍ୱର୍ଣ୍ଣପଦକ ମହିଳାମାନେ ଜିତିଛନ୍ତି। ଆମ ମହିଳାମାନେ ଦିନକୁ ଦିନ ଆର୍ଥିକ ଭାବେ ଆତ୍ମନିର୍ଭର ହେଉଛନ୍ତି। 10 କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଛନ୍ତି। 3 କୋଟି ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଲକ୍ଷ୍ୟ ହାସଲ କରାଯାଇଛି। ଏବେ ଆମ ଦେଶ ଆଉ 3 କୋଟି ନୂଆ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ଦିଗରେ ଆଗକୁ ବଢ଼ୁଛି। ମୁଦ୍ରା ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇଥିବା ଉଦ୍ୟୋଗୀମାନଙ୍କ ମଧ୍ୟରୁ ପ୍ରାୟ 2/3 ମହିଳା। ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ପାଇଁ ପ୍ରୟାସ ସହିତ ଆମେ ଅନେକ କ୍ଷେତ୍ରରେ ସେମାନଙ୍କୁ ନେତୃତ୍ୱ ଭୂମିକାରେ ମଧ୍ୟ ଦେଖୁଛୁ। ମହିଳାମାନଙ୍କ ମତଦାନ ଅଧିକାର ପ୍ରୟୋଗ କରିବାର ସଂଖ୍ୟା ବୃଦ୍ଧି ପାଇବା ଆମ ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଉଲ୍ଲେଖନୀୟ ସଫଳତା। ଲୋକସଭା ଏବଂ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ 33% ପ୍ରତିନିଧିତ୍ୱ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ 2023 ନାରୀଶକ୍ତି ବନ୍ଦନ ଅଧିନିୟମ ପ୍ରଣୟନ କରାଯାଇଛି। ଏହି ଅଧିନିୟମର ଉଦ୍ଦେଶ୍ୟଗୁଡ଼ିକ ହାସଲ ହେଲେ ନେତୃତ୍ୱ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଆହୁରି ବୃଦ୍ଧି ପାଇବ ଏବଂ ଆମ ଗଣତନ୍ତ୍ର ଅଧିକ ସମାବେଶୀ ହେବ। ଆମ ଦେଶର 65% ଜନସଂଖ୍ୟାର ବୟସ 35 ବର୍ଷରୁ କମ୍। ଏହି ଯୁବ ଜନସଂଖ୍ୟା ଆମର ସବୁଠାରୁ ମୂଲ୍ୟବାନ ସମ୍ପଦ। ଆମ ଦେଶର ଯୁବପିଢ଼ି ପ୍ରତିଭାବାନ, ପ୍ରତିବଦ୍ଧ ଏବଂ ଦକ୍ଷ। ବିଭିନ୍ନ ଆହ୍ୱାନର ମୁକାବିଲା ପାଇଁ ଯୁବପିଢ଼ି ତୃଣମୂଳ ସ୍ତରରେ ଯେଉଁ ଅଭିନବ ଓ ବ୍ୟବହାରିକ ସମାଧାନ ବିକଶିତ କରୁଛନ୍ତି, ମୁଁ ତାହା ଦେଖିଛି। ଏହା ସମାଜ ଏବଂ ଦେଶ ପ୍ରତି ଆମ ଯୁବପିଢ଼ିର ସମର୍ପଣକୁ ପ୍ରତିଫଳିତ କରୁଛି। ମାତ୍ର 28 ବର୍ଷର ହାରାହାରି ବୟସ ଥିବା ଏକ ଯୁବ ଦଳ ଦ୍ୱାରା ନିକଟରେ ସଫଳତାର ସହ ରକେଟ୍ ଉତ୍କ୍ଷେପଣ କରାଯିବା ଫଳରେ ମହାକାଶ ଅନୁସନ୍ଧାନର ଏକ ନୂତନ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଆମର ଅନେକ ଯୁବକ ଯୁବତୀ ସ୍ୱରୋଜଗାରର ପଥ ଆପଣାଇବା ସହିତ ଚାକିରି ସୃଷ୍ଟିର ସଂସ୍କୃତିକୁ ମଧ୍ୟ ଆପଣାଉଛନ୍ତି। ଯୁବ ଉଦ୍ୟୋଗୀମାନଙ୍କର ଅଂଶଗ୍ରହଣ ଆମ ଦେଶରେ ଏକ ସୁଦୃଢ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଗଠନରେ ସହାୟକ ହୋଇଛି। ବିଶ୍ୱର ପ୍ରମୁଖ ଉଦ୍ୟୋଗ ଓ ପ୍ରତିଷ୍ଠାନଗୁଡ଼ିକ ଭାରତୀୟ ଯୁବକ ଯୁବତୀଙ୍କ ପ୍ରତିଭା ଓ ନିଷ୍ଠାରେ ପ୍ରଭାବିତ ହୋଇ ସେମାନଙ୍କୁ ନେତୃତ୍ୱ ଭୂମିକା ଅର୍ପଣ କରୁଛନ୍ତି। ଏଭଳି ଯୁବ ସଫଳତା ହାସଲ କରିଥିବା ବ୍ୟକ୍ତିମାନେ ସମଗ୍ର ବିଶ୍ୱରେ ଭାରତର ଯୁବଶକ୍ତିର ପ୍ରତିଷ୍ଠାକୁ ଆହୁରି ବୃଦ୍ଧି କରିଛନ୍ତି। ଆମର ଯୁବପିଢ଼ି ଭାରତର ଉଜ୍ଜଳ ଓ ସମୃଦ୍ଧ ଭବିଷ୍ୟତ ପ୍ରତି ମୋର ବିଶ୍ୱାସକୁ ଆହୁରି ଦୃଢ଼ କରିଛି। ଆମର ଛାତ୍ରଛାତ୍ରୀମାନେ ହେଉଛନ୍ତି ଭାରତର ଭବିଷ୍ୟତର ନିର୍ମାତା। ଯେପରି ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର ଓ ସମାଜ ଏକଜୁଟ ରହିବା ଆବଶ୍ୟକ, ସେହିପରି ଆମର ଛାତ୍ରଛାତ୍ରୀଙ୍କର ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ମିଳିତ ଓ ସମନ୍ୱିତ ପ୍ରୟାସ ମାଧ୍ୟମରେ ଯୋଗଦାନ କରିବାକୁ ହେବ। ସାର୍ବଜନୀନ ପରୀକ୍ଷା ଆମ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିଥାଏ। ଏହି ପରୀକ୍ଷାଗୁଡ଼ିକରେ ସଂସ୍କାର ଆଣିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସଂସ୍କାରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟର ବ୍ୟବହାରକୁ ସମ୍ପୂର୍ଣ୍ଣ ରୋକିବା ଏବଂ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ଯୁବପିଢ଼ି ପାଇଁ ଅଧିକ ବିଶ୍ୱସନୀୟ କରିବା। ସରକାରଙ୍କ ପଦକ୍ଷେପ ଏବଂ ନୂତନ ଆର୍ଥିକ କାର୍ଯ୍ୟକଳାପ ଯୋଗୁଁ ଯୁବପିଢ଼ିଙ୍କ ପାଇଁ ବିଭିନ୍ନ ନୂଆ ସୁଯୋଗର ଦ୍ୱାର ଖୋଲୁଛି। ଏଭଳି ନୂଆ ସୁଯୋଗଗୁଡ଼ିକୁ ଅନ୍ୱେଷଣ କରି ଆମର ଯୁବପିଢ଼ି ସଫଳତାର ନୂଆ ପଥରେ ଆଗେଇ ଯାଇପାରିବେ। ଆମ ଦେଶର ଭବିଷ୍ୟତର ମୂଳଦୁଆ ହେଉଛି ଆମ ଯୁବପିଢ଼ିର ଶାରୀରିକ ଓ ମାନସିକ ସୁସ୍ଥତା। ଆମ ଯୁବପିଢ଼ିଙ୍କୁ ଉତ୍ସାହର ସହ ଆଗକୁ ବଢ଼ିବା ପାଇଁ ପ୍ରେରିତ କରିବାର ଦାୟିତ୍ୱ ପରିବାର ଓ ସମାଜର ମଧ୍ୟ ରହିଛି। ଯୁବପିଢ଼ିର ବିକାଶ ଏବଂ ରାଷ୍ଟ୍ର ନିର୍ମାଣକୁ ଆଗେଇ ନେବା ପାଇଁ କ୍ରୀଡ଼ାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରାଯାଉଛି। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ତୃଣମୂଳ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ସାରା ଦେଶରେ କ୍ରୀଡ଼ା ପରିବେଶ ବିକଶିତ କରାଯାଉଛି। କ୍ରୀଡ଼ାର ପ୍ରସାର ଓ ପ୍ରୋତ୍ସାହନ ପାଇଁ ସରକାର ଅଭୂତପୂର୍ବ ନିବେଶ କରୁଛନ୍ତି। ଏହି ପ୍ରୟାସଗୁଡ଼ିକର ଭଲ ଫଳାଫଳ ମିଳୁଛି। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ଆମ କ୍ରୀଡ଼ାବିତ୍ମାନଙ୍କର ପ୍ରଦର୍ଶନ ଏବଂ ସଫଳତାରେ ଉଲ୍ଲେଖନୀୟ ପ୍ରଗତି ଘଟିଛି। ଆମ ଦେଶରେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ଥିବାବେଳେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବରିଷ୍ଠ ନାଗରିକମାନଙ୍କ ଜୀବନର ମାନ ଉନ୍ନତ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

0: 70 ବର୍ଷ ଓ ତଦୂର୍ଦ୍ଧ ବୟସର ପ୍ରାୟ 6 କୋଟି ବରିଷ୍ଠ ନାଗରିକ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବାରେ ସୁବିଧା ପାଇପାରୁଛନ୍ତି। ସମଗ୍ର ସମାଜ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ। ସେମାନଙ୍କ ପ୍ରତି ଆପଣାପଣର ଭାବନା ସୃଷ୍ଟି କରିବା ସହ ସେମାନଙ୍କ ଆତ୍ମସମ୍ମାନକୁ ବଜାୟ ରଖିବା ଉଚିତ। ମୋର ପ୍ରିୟ ଦେଶବାସୀ, ମାନବତା ବିରୋଧୀ ଶକ୍ତିଗୁଡ଼ିକୁ ପରାସ୍ତ କରିବା ସହିତ ସତ୍ୟ ଓ ନ୍ୟାୟର ସୁରକ୍ଷା କରିବାର ଆମର ପରମ୍ପରା ପାଇଁ ଆମେ ଗର୍ବିତ। July 26 ଆମେ କାର୍ଗିଲ୍ ବିଜୟ ଦିବସ ପାଳନ କରିଥିଲୁ। ଏହା ପୂର୍ବରୁ May 7 ଅପରେସନ୍ ସିନ୍ଦୁର ଆରମ୍ଭ ହେବାର 1 ବର୍ଷ ପୂର୍ତ୍ତିକୁ ଆମେ ସ୍ମରଣ କରିଥିଲୁ। ଆମେ ଆମର ସଶସ୍ତ ବାହିନୀର ଅତୁଳନୀୟ ବୀରତ୍ୱକୁ ସ୍ମରଣ କରିଥିଲୁ। ଆତଙ୍କବାଦ ବିରୋଧରେ ସେହି ଐତିହାସିକ ଅଭିଯାନ ଭାରତୀୟ ସଶସ୍ତ ବାହିନୀ ସଠିକତାର ସହିତ କାର୍ଯ୍ୟ କରିବାର କ୍ଷମତାକୁ ପ୍ରଦର୍ଶନ କରିଥିଲା। ଏହା ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଏକ ସ୍ପଷ୍ଟ ଓ ଦୃଢ଼ ବାର୍ତ୍ତା ଦେଇଥିଲା ଯେ ସେମାନେ ଯେଉଁଠି ଲୁଚିଲେ ମଧ୍ୟ ନିଜ କାର୍ଯ୍ୟର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିବ। ଆତଙ୍କବାଦକୁ ଆଶ୍ରୟ ଦେଉଥିବା ଦେଶ ସହିତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଆମ ଦେଶର ସ୍ୱାର୍ଥରେ, ବିଶେଷ କରି କୃଷକମାନଙ୍କ ସ୍ୱାର୍ଥରେ ଏକ ନିର୍ଣ୍ଣାୟକ ପଦକ୍ଷେପ। ଦଶନ୍ଧି ଦଶନ୍ଧି ଧରି ନକ୍ସଲବାଦ ଦେଶ ପାଇଁ ଏକ ଗମ୍ଭୀର ଆହ୍ୱାନ ହୋଇ ରହିଥିଲା। ଭାରତକୁ ନକ୍ସଲମୁକ୍ତ କରିବା ଏକ ବଡ଼ ସଫଳତା। ଆଜି ଯେଉଁ ଅଞ୍ଚଳରେ ଏକଦା ନକ୍ସଲବାଦ ପ୍ରଭାବିତ ଥିଲା ସେଠାରେ ଉତ୍ସାହର ପରିବେଶ ରହିଛି। ଏହି ଅଞ୍ଚଳଗୁଡ଼ିକରେ ସମାବେଶୀ ବିକାଶ କାର୍ଯ୍ୟ ଚାଲିଛି। ବସ୍ତର ଅଲିମ୍ପିକ୍ସରେ ବହୁସଂଖ୍ୟକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ ଏବଂ ବସ୍ତର ପାଣ୍ଡୁମ୍ରେ ବହୁ କଳାକାର ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ, ଯାହାକୁ ବହୁସଂଖ୍ୟକ ଲୋକ ଉପଭୋଗ ମଧ୍ୟ କରିଥିଲେ। ରାଷ୍ଟ୍ରୀୟ ଗୌରବର ସୁରକ୍ଷା ପାଇଁ ନିର୍ମିତ ଏବଂ ମରାଠା ସାମରିକ ପରମ୍ପରା ସହ ଜଡ଼ିତ 12 ଦୁର୍ଗକୁ ଗତବର୍ଷ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ଚଳିତ ବର୍ଷ ଭଗବାନ ବୁଦ୍ଧଙ୍କ ପ୍ରଥମ ପ୍ରବଚନସ୍ଥଳୀ ସାରନାଥକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ଗୋଟିଏ ପଟେ ଭାରତ ଭୂମିରେ ଭଗବାନ ବୁଦ୍ଧଙ୍କ ସହ ସମ୍ପୃକ୍ତ ଆଧ୍ୟାତ୍ମିକତାର ସ୍ମାରକ ରହିଛି, ଅନ୍ୟପଟେ ଆମର ଗୌରବ ଓ ଗୌରବମୟ ପରମ୍ପରାର ସୁରକ୍ଷା ପାଇଁ ସଂଗ୍ରାମ କରିବାର ଆମର ଅଦ୍ଭୁତ ସାମର୍ଥ୍ୟର ପ୍ରତୀକ ମଧ୍ୟ ଏଠାରେ ରହିଛି। ମୋର ପ୍ରିୟ ଦେଶବାସୀ, ବିକଶିତ ଭାରତ ଗଠନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ବିକାଶ ଓ କଲ୍ୟାଣ। ତେଲୁଗୁ ଭାଷାରେ ମହାନ ରାଷ୍ଟ୍ରବାଦୀ ଲେଖକ ଗୁରୁଜାଡା ଆପ୍ପାରାଓ ତାଙ୍କର ଏକ ଗୀତରେ ଦେଶପ୍ରେମର ଏକ ଚିରନ୍ତନ ବାର୍ତ୍ତା ଦେଇଥିଲେ। ସେ କହିଥିଲେ, ଦେଶ ମୁନୁ ପ୍ରେମିଂ ଚୁମନ୍ନା ମଞ୍ଚି ଅନ୍ନା ଦେ ପେଞ୍ଚୁ ମନା ଦେଶ ମଣ୍ଟେ ମଟ୍ଟି କାଦାୟୋ ଦେଶ ମଣ୍ଟେ ମନୁଷୁଲୟ। ଏହି ପଂକ୍ତିଗୁଡ଼ିକର ସାରମର୍ମ ହେଉଛି, ନିଜ ଦେଶକୁ ଭଲ ପାଆନ୍ତୁ, ସଦ୍ଗୁଣର ବିକାଶ କରନ୍ତୁ। ଏକ ରାଷ୍ଟ୍ର କେବଳ ତାହାର ଭୂମି ନୁହେଁ, ଏକ ରାଷ୍ଟ୍ର ହେଉଛି ତାହାର ସମସ୍ତ ଲୋକ। ମୋର ବିଶ୍ୱାସ ଯେ ସମାଜର ଭାଗିଦାରୀ ଏବଂ ସରକାରଙ୍କର ପ୍ରୟାସ ଫଳରେ ଭାରତର ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସହର ଏବଂ ପ୍ରତ୍ୟେକ ପରିବାରର ଲୋକେ ଅଧିକ ସୁସ୍ଥ, ସୁଖୀ ଓ ସମୃଦ୍ଧ ହେବେ। ଏହି ସର୍ବସମାବେଶୀ ଦେଶପ୍ରେମର ଭାବନା ସହିତ ସ୍ୱତନ୍ତ୍ର ଭାରତକୁ ବିକଶିତ ଭାରତରେ ପରିଣତ କରିବାର ପବିତ୍ର ଜାତୀୟ ଲକ୍ଷ୍ୟ ପୂରଣ ପାଇଁ ଆମେ ନିଜକୁ ସମର୍ପିତ କରିବା। ଧନ୍ୟବାଦ। ଜୟ ହିନ୍ଦ୍, ଜୟ ଭାରତ।
1: ପବିତ୍ର ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଶୁଣିଲେ ଓଡ଼ିଆ ଭାଷାନ୍ତର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସିକନ୍ଦର ଆଲମ ଏବଂ ଅତିଶ ମଜୁମଦାର, କଥାଚିତ୍ର ଭାଇ ଭାଉଜ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ, ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଆସନ୍ତୁ ଶୁଣିବା ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିଛନ୍ତି ଜିତେନ୍ଦ୍ର କୁମାର ଦାସ।
1: ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ଆନନ୍ଦ ସାଗରେ ଶ୍ରୋତା ମଣ୍ଡଳୀ, ଆଜି ଜଣେ ଭକ୍ତଙ୍କର ଉପାଖ୍ୟାନ ଆଲୋଚନା କରିବା।

ଆମର ପୂର୍ଣ୍ଣଭୂମି ଉତ୍କଳ, ଏଠାରେ ଅନେକ ତୀର୍ଥ ସ୍ଥାନ ରହିଛି, ସେମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର, ଯାହାକୁ ବେଦାନ୍ତ ଦର୍ଶନ ପ୍ରମାଣ କରିଛି। କୃତେ ବିଶାଳ ବଦୃଶ୍ୟ ତ୍ରେତୟା ରାମ ଈଶ୍ୱରମ ଦ୍ୱାପରେ ଦ୍ୱାରକା ଶ୍ରେଷ୍ଠ କଳୁଚ ପୁରୁଷୋତ୍ତମ। କୃତ ଅର୍ଥାତ୍ ସତ୍ୟ ଯୁଗର ଧାମ ବଦ୍ରିକା ଧାମ, ତୃତୀୟ ଯୁଗର ରାମେଶ୍ୱର ଧାମ, ଦ୍ୱାପର ଯୁଗର ଦ୍ୱାରକା ଧାମ, ଆଉ ଇଏ କଳି ଯୁଗର ପୁରୁଷୋତ୍ତମ ଧାମ। ଯୋଉ ପୁରୁଷୋତ୍ତମ ଧାମରେ ପ୍ରଭୁ ବିଶ୍ୱର ପ୍ରତୀକ ଦାରୁ ବ୍ରହ୍ମ ଜଗନ୍ନାଥ ବିରାଜମାନ କରିଛନ୍ତି। ନୀଳାଦ୍ରୌ ଶଙ୍ଖ ମଧ୍ୟ ସତଦଳ କମଳେ ସ୍ୱପ୍ନ ସିଂହାସନ ସର୍ବାଳଙ୍କାର ଯୁଗିତ ନବଘନ ରୁଚିରମ ସଂଯୁତମ ଚାଗ୍ରଜେନ ଭଦ୍ରାୟ ବାମ ପାର୍ଶ୍ୱ ରଥ ଚରଣ ଯୁତମ ବ୍ରହ୍ମ ରୁଦ୍ରେନ୍ଦ୍ର ବନ୍ଦ୍ୟମ ଦେବାନମ ସାରମିଶମ ସୁଜନ ପରିବୃତମ ବ୍ରହ୍ମ ଧାରୁମ ସେ ପବିତ୍ର ନୀଳାଚଳ ଧାମର ଅନତି ଦୂରରେ ସମୁଦ୍ର ତଟରେ ସମଗରା ପାଟ ବିସ୍ତୀର୍ଣ୍ଣ ପ୍ରାନ୍ତର ମନମୁଗ୍ଧକର ପରିବେଶ ଝାଉ ବନ ତା ସହିତ ଫୁଲ ଫଳ ବୃକ୍ଷର ସମାହାର ଅରଣ୍ୟ ସଦୃଶ ଯାହାକୁ ଇଂରାଜୀରେ କହନ୍ତି ଫରେଷ୍ଟ। ଆମେ ଜଙ୍ଗଲରୁ ଅନେକ ଜିନିଷ ପାଇଥାଉ, ଏଫ୍ରେ ହେଲା ଫୁଡ୍ ଅର୍ଥାତ୍ ଖାଦ୍ୟ, ଅରେ ହେଉଛି ଅକ୍ସିଜେନ୍ ମାନେ ଅମ୍ଳଜାନ, ଆର୍ରେ ହେଉଛି ରେନ୍ ମାନେ ବର୍ଷା, ଇରେ ହେଉଛି ଏନ୍ଭାରନମେଣ୍ଟ ପରିବେଶ ସୁରକ୍ଷା, ତାପରେ ହେଉଛି ଏସ୍ରେ ସଏଲ୍ କନ୍ଜରଭେସନ୍ ମୃତ୍ତିକା ସଂରକ୍ଷଣ, ଟିରେ ଟେମ୍ପରେଚର।

ତାପମାତ୍ରା ନିୟନ୍ତ୍ରଣ ଏବଂ ବନୌଷଧି। ଏଣୁ ଆମେ ଅରଣ୍ୟ ସମ୍ପଦକୁ ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ। ସେ ସୁନ୍ଦର ଶାନ୍ତ ମନମୁଗ୍ଧକର ପରିବେଶ ମଧ୍ୟରେ ଗୋଟେ ସୁନ୍ଦର ଆଶ୍ରମ, ଆଶ୍ରମର ପତ୍ର କୁଡିଆରେ ଜଣେ ଭକ୍ତ ରହୁଛନ୍ତି। ଭାଗବତ କହୁଛି, ବିଷ୍ଣୁ ଭକ୍ତ

ପ୍ରାୟତଃ ବିଷ୍ଣୁ ଭକ୍ତ ମାନଙ୍କର କୁଡିଆ ହଉଛି ଭଙ୍ଗା କୁଡିଆ, ସେ ଭଙ୍ଗା କୁଡିଆର ଭକ୍ତ ମାନେ ରହନ୍ତି। ଆଚ୍ଛା, ଆଜିକାଲି ତ ନାନା ପ୍ରକାର ଭକ୍ତ, ପ୍ରକୃତର ଭକ୍ତର ଲକ୍ଷଣ କଣ, କାହାକୁ ଭକ୍ତ କହିବା? ଅକ୍ରୋଧ ବୈରାଗ୍ୟ ଜିତେନ୍ଦ୍ରିୟାଣୀ ଦମା ଦୟା ସର୍ବଜନ ପ୍ରିୟଂଚ ନିର୍ଲୋଭ ଦାନୀ ଭୟ ଶୋକହୀନ ଭକ୍ତ ପ୍ରମାଣମ ଦଶ ଲକ୍ଷଣମ ଚ ସତ୍ୟ ଶାନ୍ତି ଦୟା କ୍ଷମା ନିର୍ଲୋଭ ବୈରାଗ୍ୟ ଇଏ ଦଶଟି ଗୁଣ ଯାହା ପାଖରେ ଥିବ ସେ ଜଣେ ଆଜ୍ଞା ଶ୍ରେଷ୍ଠ ଭକ୍ତ। ଠାକୁର ଅଭିରାମ କହିଛନ୍ତି ମାଟି।

ଦେଖିଲେ କଣ୍ଠରେ ଗୋଟେ ମନ୍ଦାର ଫୁଲର ମାଳା ପଡିଛି, ଗୋଟେ ମହିଷ ଉପରେ ଆରୋହଣ କରିଛନ୍ତି, ଯାଉଛନ୍ତି ଦକ୍ଷିଣ ଦିଗ ମାର୍ଜିଆର ଏବଂ ଶ୍ୱାନ ବିକଟାଳ ରଡି ଛାଡୁଛନ୍ତି, ଗୃଧ୍ର ପକ୍ଷୀ ଉଡୁଛି, ସର୍ପ ଫୁଫୁକାର ଗର୍ଜନ କରୁଛନ୍ତି। ଆଜି ଏ ଭୟଙ୍କର ସ୍ୱପ୍ନ ଦେଖିଲେ ଭକ୍ତ ବଳରାମ, ଏ ସ୍ୱପ୍ନ ଦେଖିଲେ କଣ ହୁଏ? ଆଜି ପ୍ରାଣ ନର

ଆଜି କେମିତି ତତେ ମୁଁ ଟିକେ ଦର୍ଶନ କରିବି, ପାଦ ଥର ଥର ହଉଛି, ଶରୀର ବରଡା ପତ୍ର ଭଳିଆ କମ୍ପୁଛି, ମୁଣ୍ଡ ଚକର ଖେଳି ଯାଉଛି, ଥର ଥର ପାଦରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ଅଗ୍ରସର ହେଲେ ବଳରାମ, ଆଜି ଥର ଥର ଚରଣରେ କର।

0: ସମଗରା ପାଟ ପାଖରେ ଗୋଟେ ଖାଲ ନିକଟରେ ପାଦ ଖସିଗଲା, ପଡିଗଲା ତଳେ ଖାଲ ଭିତରେ। ଯେତେ ଚେଷ୍ଟା କଲେ ଆଉ ବାହାରି ପାରିଲେ ନାହିଁ। ଆଜି ଖାଲ ଭିତରେ ପଡି ଅନ୍ତର୍ଦାହ ମଧ୍ୟରେ ଅନୁଚିନ୍ତା କରୁଛନ୍ତି ଭକ୍ତ ବଳରାମ।
1: ପ୍ରଭୁଙ୍କୁ
0: ଆସି

ପ୍ରଭୁ ଜନ୍ମ ହେଇଛି ମରିବି ନିଶ୍ଚୟ ଦିନେ, ସେଥିପାଇଁ ତିଳେ ମାତ୍ର ମୋର ଦୁଃଖ ରହି, କିନ୍ତୁ ମୃତ୍ୟୁ ପୂର୍ବରୁ ଟିକେ ରହିଲା ଅବଶୋଷ, ଆଜି ଥରେ ମାତ୍ର ମୁଁ ତୋତେ ଦର୍ଶନ କରିବି। ଆର୍ତକଣ୍ଠର ଡାକୁଛି ବଳରାମ। ପ୍ରଭୁ।

0: ପ୍ରଭୁ,
1: ହଁ,
0: ପ୍ରତିଦିନ ମୁଁ ଯାଉଥିଲି ତତ୍ତ୍ୱ ଦର୍ଶନ କରିବା ପାଇଁ, ଆଜି ଏତିକି ମାତ୍ର ମୋର ନିବେଦନ, ଆଜି ତୁ ଟିକେ ଆସିବୁ ମୋତେ ଦେଖିବା ପାଇଁ ସମଗ୍ର ପାଠକୁ। ଯେତେବେଳେ ଆର୍ତ୍ତକଣ୍ଠରେ ଡାକି ଦେଇଛନ୍ତି ଭକ୍ତ ବଳରାମ, ଏ ତ ଭକ୍ତ ପ୍ରିୟ ଅନ୍ତର୍ଯ୍ୟାମୀ ପ୍ରଭୁ ନାରାୟଣ ଜଗନ୍ନାଥ, ଭକ୍ତ କାନ୍ଦିଲେ ପ୍ରଭୁ କାନ୍ଦେ, ଭକ୍ତ ହସିଲେ ପ୍ରଭୁ ହସେ। ଆପଣଙ୍କର ଭାଗବତ କହିଛି,
1: କଣ କହିଲା ଭାଗବତ?
0: ଦୁର୍ଜୟ ଦେହ ମୋର ଶୂନ୍ୟ ଭକ୍ତର।

0: ସକତ ମୋର ତନୁ ପ୍ରାଣ ତା ଭାବେ ଏ ଦେହ ବନ୍ଧନ ଭକ୍ତ ଭାବରେ ବନ୍ଧା ଭକ୍ତ ବନ୍ଧୁ ଠାକୁରେ କମ୍ପି ଉଠିଲା ଆଜ୍ଞା ନୀଳାଦ୍ରି ପ୍ରଭୁ ଜଗନ୍ନାଥ ବାହାରି ପଡିଲେ ବଳରାମକୁ ଦେଖିବା ପାଇଁ ଇଏ ହଉଛି ଅଦୃଶ୍ୟ ଲୀଳା ଚାଲିଛି ଆଉ କେହି ଜାଣିପାରୁ ନାହାନ୍ତି ଯେତେବେଳେ ଜଗନ୍ନାଥ ବାହାରିଛନ୍ତି ପଛରୁ ମା ଲକ୍ଷ୍ମୀ ଡାକି ଦେଲେ
1: ପ୍ରଭୁ ଆପଣ କୁଆଡେ ସଜ ହେଇ ବାହାରି ପଡିଲେଣି
0: ଆରେ ଲକ୍ଷ୍ମୀ କଣ ତୁମର ଅନୁକୂଳ ବିଗାଡ଼ି ଦେଲ ଯାତ୍ରାର ଶୁଭାଶୁଭ ପ୍ରଥା ଅଛି ତମେ ଜାଣିନ ମର୍ଯ୍ୟାର ଯୁଦ୍ଧେ କଳ କୁଟୁମ୍ବେ ରଜସ୍ୱଳା ନାରୀ ଜନନୀ ବିରୁଦ୍ଧେ ଦୃଷ୍ଟି ଗୃହହୀନ ପାବକେ ଯଦ୍ୟପି ଯାତ୍ରା ମରଣ ଧ୍ରୁବସ୍ୟା ଆଉ ମଧ୍ୟ ଶାସ୍ତ୍ର କହିଛି ମରଣ ଲଢେ ବିପଦ ପଡେ

0: ଭକ୍ତ ବଳରାମ ବର୍ତ୍ତମାନ ଡାକୁଛି,
1: ମୁଁ
0: ତା ନିକଟକୁ ଯାଉଛି,
2: ମୁଁ ବି ଆପଣଙ୍କ ସାଙ୍ଗରେ ଯିବି ପ୍ରଭୁ।
0: ତମେ ଯିବ? ତାହେଲେ ବାହାରି ପଡ଼।
2: ହଁ,
0: ପ୍ରଭୁ ଜଗନ୍ନାଥ ସ୍ମରଣ କଲେ ରମ୍ୟକ ଦ୍ୱୀପରେ ଗରୁଡ଼ର ଆସନ କମ୍ପିଲା, ଆସି ଗରୁଡ଼ ପହଞ୍ଚିଗଲା। ଆଜି

ଧନ୍ୟ ସେ ପୁଅ ମା ଲକ୍ଷ୍ମୀ ପଣତ କାନି ଅନ୍ତରାଳ କରିଦେଲେ ସୁଶୀତଳ ଛାୟା ଟିକେ ଲୀଳା ପଦ୍ମରେ ବିଞ୍ଚି ଦେଲେ ସୁଲୁସୁଲୁ ପବନ ଲାଗିଲା ଚେତନା ଫେରି ଆସିଲା ଦେଖିଦେଲା ସମ୍ମୁଖ ଭାଗରେ ଅଛନ୍ତି ପ୍ରଭୁ ଜଗନ୍ନାଥ କହିଲା ପ୍ରଭୁ ଆଜି ପୂର୍ଣ୍ଣ ହେ।

0: ପ୍ରଭୁ ମୋର ମନସ୍କାମନା ପୂର୍ଣ୍ଣ ହେଲା, ତତେ ମୁଁ ଦର୍ଶନ କଲି, ମୋର ଶେଷ ପ୍ରଣାମ ଗ୍ରହଣ କର। ଏଣେ ମା ଲକ୍ଷ୍ମୀଙ୍କ ରାଗ ଦେଖିକି,
1: ଆରେ ଅଲକ୍ଷଣା ବଳରାମ, ମୁଁ ତତେ ଯଥା ଚୈତନ୍ୟ ଫେରେଇ ଆଣିଲି, ଲୀଳା କମଳରେ ବିଞ୍ଚି ଦେଲି, ଶେଷରେ ତୁ ପ୍ରଭୁଙ୍କୁ ଆଗ ମୁଣ୍ଡିଆ ମାରିଲୁ,
0: ଚାହିଁଦେଲା ସ୍ୱୟଂ ମା। ଆଜି ସ୍ୱୟଂ

0: ଭାଲୁ
1: କଣ
0: ତୁ ଆସିଛୁ?
1: ହଁ ହଁ,
0: ଆଜି ତେରି ମାଘେ ନ ଦୋଇନି,
2: ତେରି ମାଘେ ନ ଦୋଇନି।
0: ମାଲୋ ମୋ ଟେରି ମାତା ପରା, ମୋର ଶେଷ ପ୍ରଣାମ ଗ୍ରହଣ କର।
1: ହେ କଣ କହିଲୁ ଟେରି ବୋଲି? ପୁଣି କହିଲୁ ଏଇ ଟେରି କହିଥିଲୁ ବୋଲି ମୁଁ ଅଭିଶାପ ଦେଇଥିଲି, ସମଗ୍ରରେ ପଡିକି ମରୁଛୁ, ପୁଣି ଟେରି ବୋଲି କହୁଛୁ?

0: ହ୍ୟାଲୋ
1: କଣ
0: ତୁ ଅଭିଶାପ ଦେଇଥିଲୁ?
1: ହଁ,
0: ମୁଁ ସମଗ୍ରା ପାଟରେ ମରିବି
2: ମରିବି,
0: କିନ୍ତୁ ମା ଦେଖିନି
1: କଣ
0: ମୁଁ ଅଛି କୋଉଠି?
1: କିରେ କହିଲି କତର ସମଗ୍ରା ପାଟରେ ପଡିଛୁ?
0: ଭାଇ ମା ହ୍ୟାଲୋ, କରପତ୍ର ଯୋଡ଼ି ଧୀରେ ବୋଲେ ଭଳରାମ ଶ୍ରୀକ୍ଷେତ୍ର ଏହି ବିଜୟ ଲକ୍ଷ୍ମୀ ମାଲୋ ଜଗତ ଜନନୀ ମା ଲକ୍ଷ୍ମୀ ତୁ ନିଜେ ଅଛୁ, ପ୍ରଭୁ ଜଗନ୍ନାଥ ଏଇଠି ଅଛନ୍ତି, ଆଉ ଏଟା ସମଗରା ପାଟ ନୁହଁ ମାଲୋ, ଇଏ ହଉଛି ଶ୍ରୀକ୍ଷେତ୍ର ଧାମ। ମା ଲକ୍ଷ୍ମୀ ନିଜ ଭୁଲଟା ବୁଝିପାରିଲେ? ମାଲୋ ତତେ ସେଦିନ ଟେରି ବୋଲି କହି ମୁଁ କୌଣସି ଉଲୁଗୁଣା ଦେଇ ନଥିଲି, ତୋର ନିନ୍ଦା କରିନଥିଲି, ତୋର ବରଂ ପ୍ରଶଂସା କରିଥିଲି।
1: ପ୍ରଶଂସା କରିଥିଲୁ?
0: ହଁ।
1: କେମିତି
0: ଜଗତ

0: ହ୍ୟାଲୋ କଣ ଯୋଉ ପିତା ମାତା କୋଳରେ ଗୋଟେ ତେରି ଝିଅ ଜନ୍ମ ହୁଏ ପିତା ମାତାଙ୍କର ମନ ଆନନ୍ଦ, ଗାଁ ସାହି ପଡିସାଙ୍କର ମନ ଆନନ୍ଦ, ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳେ। କହ ମା, ତତେ ମୋର ଟେରି କହିବାଟା କଣ ଅପରାଧ?
1: ନା ରେ ବାପା, ମୋ ବୁଝିବା ଭୁଲ ଥିଲା।
0: ଏଥର ମା ଲକ୍ଷ୍ମୀ ନିଜର ଭୁଲ ବୁଝିପାରିଲେ। ଆରେ ପୁଅରେ ବାପରେ ଧନରେ, ଆରେ ବଳିଆରେ, ତତେ ଆଉ ଅଭିମାନ କରିବିନି। ହଉ ବାବୁ, ତୁ ଉଠି ପଡ଼, ମୋ କୋଳକୁ ଚାଲିଆ। ଆଜି ମା ଲକ୍ଷ୍ମୀଙ୍କର ମୁଖମଣ୍ଡଳ ମଳିନ ପଡିଯାଇଛି। ଆଜି ଭକ୍ତ ବଳରାମ ମାଙ୍କର ଗେହ୍ଲା ପୁଅ ମୁମୃଷୁ ଅବସ୍ଥାରେ ଆଜି ତଳେ ଲୁଟୁଛି। ରାଗଟା ହେଲା ପାହାଡିଆ କଦା, ମା କାନ୍ଦୁଛନ୍ତି, ପୁଅ ଆଜି ଚାଲି ଯାଉଛି। ବରୁଣ ସୂତା ହୋଇଲ ଜିତା, ମୁଖ ଶ୍ରୀ ଅପରାଜିତା।

ମହାଭକ୍ତ ବଳରାମଙ୍କ ଜୀବନ ପ୍ରଦୀପ ନିର୍ବାପିତ ହେଇଗଲା, ତାଙ୍କ ଦେହରୁ ଜ୍ୟୋତି ଟିଏ ଯାଇ ପ୍ରଭୁଙ୍କ ଦେହରେ ଲୀନ ହେଲା। ଆଜ୍ଞା, ଯୋଉ ମହାଭକ୍ତ ବଳରାମ ଆଜି ମରି ଯାଇଛନ୍ତି, କିନ୍ତୁ ତାଙ୍କର କୀର୍ତ୍ତି ଅମର ହେଇକି ରହିଛି। ଲକ୍ଷ୍ମୀ ପୁରାଣ ରଚନା କରି ଆଜି ଉତ୍କଳର ପୁରପଲ୍ଲୀରେ ସେ ଅତ୍ୟନ୍ତ ଆଦୃତ, ଏବଂ ଭକ୍ତିର ଯୋଉ ବନ୍ୟା ସୃଷ୍ଟି କରିଛନ୍ତି ତାରି ପ୍ରେରଣାରେ ସମଗ୍ର ଉତ୍କଳବାସୀ ଆଜ୍ଞା ସମସ୍ତେ ଅଭିଭୂତ। ଆଜି ସେଇ ଭକ୍ତ ବଳରାମଙ୍କର ପବିତ୍ର ଉପାଖ୍ୟାନ। ଭକ୍ତ ବଳରାମ ଦାସଙ୍କ ଚରିତ